ଆକାଶବାଣୀ ବାରିପଦା। ଆଜି ଗୁରୁବାର 1948 ଶତାବ୍ଦୀର ଭାଦ୍ରବ 12 ଦିନ, ତଦନୁଯାୟୀ 2026 ମସିହା ସେପ୍ଟେମ୍ବର ମାସର 3 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଶୁଭ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:59 ମିନିଟ୍। 13 ସେକେଣ୍ଡ।

ଆକାଶବାଣୀ ବାରିପଦା, ସମୟ ସକାଳ 6 ବାଜିବାକୁ ଯାଉଛି। ହିନ୍ଦୀ ସମାଚାର ରିଲେ କରି ପ୍ରଚାର କରୁଛୁ ରାଷ୍ଟ୍ରୀୟ ପ୍ରସାରଣ ସେବା ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

ଏଥିସହିତ ଶେଷ ହେଲା ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀ ଥିଲେ ନମିତା ଅଗ୍ରୱାଲ, କେଶବ ଚରଣ ସାହୁ, ଝୁମକି ରଥ, ମମତାରାଣୀ ସାହୁ, ତୃପ୍ତି ଦାସ ଏବଂ ସୁବାସ ଦାସ। ଗୀତଗୁଡ଼ିକ ଥିଲା ଅଲେଖ ବିଶ୍ୱାଳ, ଗୌରହରି, ଧ୍ରୁବଚରଣ ସାହୁ, ଗୌର ପଟ୍ଟନାୟକ ଏବଂ ବିଜୟ ମଲ୍ଲଙ୍କ ରଚନାରୁ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ। ଟିକେ ପରେ।

ବହୁ ପ୍ରାଚୀନ କାଳର କଥା, ଗୌତମ ନାମରେ ଜଣେ ଋଷି ବନ ମଧ୍ୟରେ ଆଶ୍ରମ ସ୍ଥାପନ କରି ତପସ୍ୟା କରୁଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଅହଲ୍ୟା। ଗୌତମ ଅତ୍ୟନ୍ତ ଦୟାଶୀଳ ଓ ନିଷ୍ଠାପର ଥିଲେ। ଲୋକ କଲ୍ୟାଣକୁ ସେ ଜୀବନର ପରମ ବ୍ରତ ରୂପେ ଗ୍ରହଣ କରିଥିଲେ। ସେ ତପସ୍ୟା ବଳରେ ବରୁଣଙ୍କୁ ସନ୍ତୁଷ୍ଟ କରାଇ ନିଜ ଆଶ୍ରମ ନିକଟରେ ଏକ ବିଶାଳ ସରୋବର ସୃଷ୍ଟି କରାଇଥିଲେ। ବିଭିନ୍ନ ଜଳଜନ୍ତୁ ସେହି ସରୋବରରେ ବାସ କରିବା ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ଅଞ୍ଚଳର ଜନସାଧାରଣ ତାହାଦ୍ୱାରା ଉପକୃତ ହେଉଥିଲେ। ଥରେ ବହୁକାଳ ଧରି ରାଜ୍ୟରେ ବର୍ଷା ହେଲା ନାହିଁ, ନଦୀ କୂଅ ଓ ପୁଷ୍କରିଣୀ ପ୍ରଭୃତି ଶୁଖିଗଲା। ଜଳର ଅଭାବରେ ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀମାନେ ବହୁତ କଷ୍ଟ ପାଇଲେ। ମାତ୍ର ଗୌତମଙ୍କ ଆଶ୍ରମ ନିକଟରେ ଥିବା ସରୋବରଟିରେ ଜଳ ପରିପୂର୍ଣ୍ଣ ହୋଇ ରହିଥିଲା। ଦୂରଦୂରାନ୍ତର ଲୋକମାନେ ଏହି ଖବର ପାଇ ଆଶ୍ରମ ନିକଟରେ ପହଞ୍ଚିଲେ। ସେମାନେ ଋଷିଙ୍କୁ କହିଲେ, ହେ ମହର୍ଷି, ଆମ୍ଭେମାନେ ଜଳ ଅଭାବରେ ବହୁତ କଷ୍ଟ ପାଉଛୁ, ଆପଣ କୃପା କରି ଆମକୁ ଏହି ସରୋବରରୁ କିଛି ଜଳ ଦିଅନ୍ତୁ। ଗୌତମ ହସି ହସି ସେମାନଙ୍କୁ କହିଲେ, ଏହି ଆଶ୍ରମ ଓ ସରୋବର ଆପଣମାନଙ୍କର, ଆପଣମାନେ ଏହାର ଜଳକୁ ବ୍ୟବହାର କଲେ ମୁଁ ବିଶେଷ ଆନନ୍ଦିତ ହେବି। ଏହାପରେ ବିଭିନ୍ନ ଅଞ୍ଚଳରୁ ଦଳ ଦଳ ଲୋକ ଆସି ଆଶ୍ରମ ନିକଟରେ ବସବାସ କଲେ। ସେମାନେ ସରୋବରର ଜଳ ବ୍ୟବହାର କରିବା ସଙ୍ଗେ ସଙ୍ଗେ ମହର୍ଷି ଗୌତମଙ୍କର ଭୁରି ଭୁରି ପ୍ରଶଂସା ଗାନ କଲେ। ଗୌତମଙ୍କର ଏହି ସୁନାମ ଓ ଉଚ୍ଚ ପ୍ରଶଂସା କେତେଜଣ ଦୁଷ୍ଟବୁଦ୍ଧି ଲୋକଙ୍କ ପାଇଁ ଅସହ୍ୟ ବୋଧ ହେଲା। ସେମାନେ ତାଙ୍କର ଦୁର୍ନାମ କରିବା ନିମିତ୍ତ ଉଦ୍ୟମ କଲେ। ସେମାନଙ୍କର ଚକ୍ରାନ୍ତ ଫଳରେ ଦିନେ ଗୋଟିଏ ଗାଈ ଆଶ୍ରମର ଉଦ୍ୟାନ ମଧ୍ୟକୁ ପ୍ରବେଶ କଲା ଏବଂ ଗଛଗୁଡ଼ିକୁ ନଷ୍ଟ କରିବାକୁ ଲାଗିଲା। ଗୌତମ ତାହା ଦେଖି ଗାଈଟିକୁ ବାହାରକୁ ତଳିଦେବାକୁ ଚେଷ୍ଟା କଲେ। ମାତ୍ର ସେହି ଈର୍ଷାଳୁ ବ୍ୟକ୍ତିମାନଙ୍କ ଚକ୍ରାନ୍ତ ଫଳରେ ଗାଈଟି ସେଠାରେ ମୃତ୍ୟୁବରଣ କଲା। ସେହି ଲୋକମାନେ ତତ୍କ୍ଷଣାତ୍ ସେଠାରେ ଉପସ୍ଥିତ ହୋଇ ମୁନି ଗୌତମଙ୍କୁ ଗୋହତ୍ୟାକାରୀ ବୋଲି

ଦୁର୍ନାମ ଦେଲେ। ଏହାପରେ ମହର୍ଷି ଗୌତମ ନିଜର ପତ୍ନୀ ଅହଲ୍ୟାଙ୍କ ସହିତ ସେହି ଆଶ୍ରମ ତ୍ୟାଗ କରି ଅନ୍ୟ ଏକ ସ୍ଥାନକୁ ଚାଲିଗଲେ। ସେ ଗୋହତ୍ୟା ପାପରୁ ମୁକ୍ତି ପାଇବା ନିମିତ୍ତ ସେଠାରେ ତପସ୍ୟା ଆରମ୍ଭ କଲେ। ସେତେବେଳେ ଅନ୍ୟ କେତେଜଣ ବିଦ୍ୱାନ ସାଧୁ ତାହାଙ୍କ ନିକଟରେ ଉପସ୍ଥିତ ହୋଇ ଗୌତମଙ୍କୁ କହିଲେ, ହେ ମହର୍ଷି, ଆପଣ ଗୋହତ୍ୟା ପାପରୁ ମୁକ୍ତି ପାଇବା ନିମିତ୍ତ ପ୍ରତିଦିନ ଗଙ୍ଗା ସ୍ନାନ କରନ୍ତୁ। ମାତ୍ର ଗଙ୍ଗା ନଦୀ ସେଠାରୁ ବହୁତ ଦୂରରେ ଥିଲା। ଗୌତମ ତାହାଙ୍କର ନୂତନ ଆଶ୍ରମ ନିକଟରେ ଗଙ୍ଗାଙ୍କୁ ପ୍ରବାହିତ କରାଇବା ନିମିତ୍ତ ଭଗବାନ ଶିବଙ୍କୁ ଆରାଧନା କଲେ। ଭଗବାନ ଶିବ ତାହାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କ ସମକ୍ଷରେ ଆବିର୍ଭୂତ ହେଲେ ଏବଂ କହିଲେ, ବତ୍ସ ଗୌତମ, ତମେ ପ୍ରକୃତିରେ ଗୋହତ୍ୟା କରିନାହଁ। କେତେଜଣ ଈର୍ଷାଳୁ ଓ ଦୁଷ୍ଟ ପ୍ରକୃତିର ଲୋକ ତୁମର ଦୁର୍ନାମ କରିବା ନିମିତ୍ତ ଏହିପରି ଚକ୍ରାନ୍ତ କରିଥିଲେ, ଏଣୁ ତୁମ୍ଭେ ଦୋଷଗ୍ରସ୍ତ ନୁହଁ। ଯେଉଁମାନେ ତୁମ ବିରୁଦ୍ଧରେ ଏପରି ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କର ମଧ୍ୟ ଅମଙ୍ଗଳ ହେବ। ଏହା ଶୁଣି ଗୌତମ କହିଲେ, ପ୍ରଭୁ, ଯେଉଁମାନେ ମୋ ବିରୁଦ୍ଧରେ ଏପରି ଷଡ଼ଯନ୍ତ୍ର କରିଛନ୍ତି ମୁଁ ସେମାନଙ୍କୁ ମୋର ପରମ ହିତୈଷୀ ବୋଲି ମନେ କରୁଛି, କାରଣ ସେମାନେ ଏପରି କରିନଥିଲେ ଆଜି ଆପଣଙ୍କର ଦିବ୍ୟ ଦର୍ଶନ ଲାଭର ସୌଭାଗ୍ୟ ମୋତେ ମିଳିନଥାନ୍ତା। କୃପା କରି ଆପଣ ଏଠାରେ ଗଙ୍ଗାଙ୍କୁ ପ୍ରବାହିତ କରାନ୍ତୁ। ଗୌତମଙ୍କର ଉଦାରତା ଓ ଭକ୍ତିରେ ଭଗବାନ ଶଙ୍କର ସନ୍ତୁଷ୍ଟ ହେଲେ ଏବଂ ତାହାଙ୍କ କୃପା ଫଳରେ ଗଙ୍ଗାଦେବୀ ସେଠାରେ ନଦୀ ରୂପରେ ପ୍ରବାହିତ ହେଲେ। ଗଙ୍ଗାର ଏହି ଜଳଧାରାକୁ ଗୋଦାବରୀ ନଦୀ ବୋଲି କୁହାଯାଏ। ଗୋଦାବରୀ ନଦୀକୁ ଦକ୍ଷିଣ ଭାରତର ଗଙ୍ଗା ବୋଲି ମଧ୍ୟ କୁହାଯାଇଥାଏ। ଗୌତମ ଋଷିଙ୍କ ତପସ୍ୟା ଫଳରେ ଏହି ନଦୀ ପ୍ରବାହିତ ହୋଇଥିବାରୁ ଏହାର ଅନ୍ୟ ନାମ ହେଉଛି ଗୌତମୀ। ଏହି ନଦୀ ମହର୍ଷି ଗୌତମଙ୍କର ଲୋକକଲ୍ୟାଣକାରୀ ଚିନ୍ତାଧାରା, ଦୟାଶୀଳତା ଓ ଉଦାରତାର ସ୍ମୃତି ବହନ କରିବା ସଙ୍ଗେ ସଙ୍ଗେ ଆମକୁ ସୂଚାଇ ଦେଉଛି ଯେ ଲୋକକଲ୍ୟାଣ ହିଁ ସର୍ବଶ୍ରେଷ୍ଠ ଈଶ୍ୱର ଆରାଧନା।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 146ତମ ଭାଗ।

ଜମ୍ବୁଦ୍ୱୀପର 9ଟି ବର୍ଷ ବା ଭୂଖଣ୍ଡରେ ଭଗବାନ ବିଭିନ୍ନ 9ଟି ମୂର୍ତ୍ତିରେ ବିରାଜିତ। ଇଳାବୃତ୍ତ ବର୍ଷରେ ସଂକର୍ଷଣ, ଭଦ୍ରାସ୍ୱ ବର୍ଷରେ କାମଦେବ, ରମ୍ୟକ ବର୍ଷରେ ମତ୍ସ୍ୟରୂପ, ହିରଣ୍ମୟ ବର୍ଷରେ କଚ୍ଛପ ରୂପ, ଉତ୍ତରକୁରୁ ବର୍ଷରେ ବରାହ ରୂପ, କିଙ୍ଗପୁରୁଷ ବର୍ଷରେ ଶ୍ରୀରାମ ଏବଂ ଭାରତ ବର୍ଷରେ ନରନାରାୟଣ। ଭିନ୍ନ ଭିନ୍ନ ଉପାସକଗଣ ସେମାନଙ୍କ ସ୍ତୁତି କରିଥାନ୍ତି।

ରମ୍ୟକ ବରଷ ଚରିତ ଶୁଣ ରାଜନ ପରୀକ୍ଷିତ ପ୍ରଭୁର ମତ୍ସ୍ୟ ଅବତାର ଦେବ ମାନବେ ଅଗୋଚର ଅତି ସୁନ୍ଦର ରୂପ ରାଶି ମନୁର ବଂଶ ତହି ବସି ସେ ରୂପ ଆରାଧନା ପାଇଁ ଏମନ୍ତ ସ୍ତୁତି ଯେ କରଇ ନମସ୍ତେ ପରମ ଈଶ୍ୱର ଯାହାର ଯଶ ଅଗୋଚର ବିସ୍ତାର ମତ୍ସ୍ୟ ତୋ ଶରୀର ତୁ ପ୍ରଭୁ ସର୍ବପ୍ରା

0: ଆହ ଧରଣୀର ବାଣୀ ଶୁଣି ସଂସାରୁ ତୋର ପ୍ରାଣୀ ସୁଜନ ଜନଙ୍କ ପୟରେ ମୋ ମନ ରହୁ ନିରନ୍ତରେ କହି ବିପ୍ର ଜଗନ୍ନାଥ ଶ୍ରୀକୃଷ୍ଣ ଚରିତ ଅମୃତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଭୁବନ କୋଶ ବର୍ଣ୍ଣନମ ନାମ ଅଷ୍ଟାଦଶ ଅଧ୍ୟାୟ।
1: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 146ତମ ଭାଗ। ବେତାର ସମ୍ପାଦନ କରିଥିଲେ ଡକ୍ଟର ଦାଶରଥୀ ଦାସ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ମହାପ୍ରସାଦ କର, ଦୁଃଖିଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତି ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣି ବାନ୍ଧି ରଖନ୍ତୁ। ଧାନ ତଳିଘେରାରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପନିପରିବା ତଳିଘେରାକୁ ଅଧିକ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ରୁଆଧାନରେ ମୂଳସାର ହିସାବରେ ଶେଷ କାଦୁଅ କରିବା ସମୟରେ ଏକର ପ୍ରତି 35 କିଲୋଗ୍ରାମ ଡିଏପି, 30 କିଲୋଗ୍ରାମ ପଟାସ ଏବଂ 8 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ବାଲିଆ ଜମି ହୋଇଥିଲେ ଏକର ପ୍ରତି 35 କିଲୋଗ୍ରାମ ଡିଏପି, 15 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଏବଂ 8 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 20-25 ଦିନର ତଳିକୁ ଧାଡ଼ିକୁ ଧାଡ଼ି 20 ସେଣ୍ଟିମିଟର ଏବଂ ଗଛକୁ ଗଛ 15 ସେଣ୍ଟିମିଟର ବ୍ୟବଧାନ ରଖି ବୁଦା ପ୍ରତି 2-3 ତଳି ଲଗାନ୍ତୁ। ଶୁଖିଲା ପାଗ ଦେଖି ଧାନ ରହିବାର 3 ଦିନ ମଧ୍ୟରେ ପ୍ରେଟିଲାକ୍ରୋର ଘାସମରା ଔଷଧ ଏକର ପ୍ରତି 800 ମିଲିଲିଟର କିମ୍ବା ଅକ୍ସା ଡାୟାର୍ଜିଲ୍ ନାମକ ଘାସମରା ଔଷଧ ଏକର ପ୍ରତି 30 ଗ୍ରାମ କିମ୍ବା ପାଇରାଜୋ ସଲ୍ଫ୍ୟୁରାନ୍ ଇଥାଇଲ୍ ଘାସମରା ଔଷଧ ଏକର ପ୍ରତି 80 ଗ୍ରାମ ପ୍ରୟୋଗ କରନ୍ତୁ। ମନେ ରଖନ୍ତୁ, ଘାସମରା ଔଷଧକୁ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା 20 କିଲୋଗ୍ରାମ ବାଲିରେ ମିଶାଇ ସମାନ ଭାବରେ ଜମିରେ ପ୍ରୟୋଗ କରନ୍ତୁ। ସର୍ବଦା ଘାସମରା ଔଷଧକୁ ସଫା ପାଣିରେ ମିଶାଇ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲଡ୍ ଜେଟ୍ ନୋଜେଲ୍ ଥିବା ସ୍ପ୍ରେୟରରେ ସିଞ୍ଚନ କରନ୍ତୁ। ଶୁଖିଲା ପାଗ ଦେଖି ମକା ବୁଣିବାର 20-25 ଦିନ ହୋଇଯାଇଥିଲେ ଘାସ ବାଛି ଜମିକୁ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଏହି ସମୟରେ ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 40-45 ଦିନ ବେଳକୁ ଚଅଁର ଆସିବା ପୂର୍ବରୁ ଆଉଥରେ ଘାସ ବାଛି କୋଡ଼ାଖୋସା କରି ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ଓ 20 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ପ୍ରୟୋଗ କରନ୍ତୁ। ମୁଗ ଓ ବିରି ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକମାରୀ ପ୍ରୟୋଗ କରିନଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ବର୍ଷା ଛାଡ଼ିଗଲା ପରେ ଏକର ପ୍ରତି 300 ମିଲିଲିଟର ଇମାଜେଥାପିନ୍ ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜାଲଫ୍ ଅଫ୍ ଇଥାଇଲ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଶୁଖିଲା ପାଗ ଦେଖି ଆଖୁ ଫସଲରେ ନାଲିସଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% ଡବ୍ଲ୍ୟୁପି 400 ଗ୍ରାମ କିମ୍ବା ମେଟାଲାକ୍ସିଲ୍ 8% ସହିତ ମାଙ୍କୋଜେବ୍ 64% 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଜଉ ପୋକ, ପତ୍ରଡିଆଁ ପୋକ, ପତ୍ର ଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ବର୍ଷା ଛାଡ଼ିଗଲା ପରେ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 ppmକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି କୀଟଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ୍ ନାମକ କୀଟନାଶକ, 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁଜାତୀୟ ପନିପରିବା ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଲାଗିବାର ସମ୍ଭାବନା ରହିଛି। ଶୁଖିଲା ପାଗ ଦେଖି ଏହି ରୋଗର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 3 ଗ୍ରାମ ଫୋଷ୍ଟାଇଲ୍ ଏଏଲ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ସିଞ୍ଚନ କରନ୍ତୁ।
1: ଶୁଣିଲେ କୃଷି ସୂଚନା। ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା 2 ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗ ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦରେ ଲେଖରେ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
3: ଏଏମ୍ ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୁୟନ୍ତାମ ପ୍ରବାଚିକା ରିଚା ଝା। अथ वार्ताः। प्रधानमन्त्री नरेन्द्र मोदी नागरीकरणेन उत्पद्यमानानि आह्वानानि प्रति नगरीय स्थानीय निकायेभ्यः संवेदनशीलतां वर्धयितुम् आह्वानं कृतवान्। एतेषु आह्वानेषु वर्धमाना जनसंख्या अथ भविष्यस्य जलावश्यकताः च प्रमुखाः सन्ति। असौ नगरीय स्थानीय निकायेभ्यः एतादृशानां चिन्तन शिबिराणाम् आयोजनस्य परामर्शम् अपि प्रदत्तवान्। श्रीमोदी ह्यः जलशक्ति मन्त्रालयेन आयोजितस्य द्विदिवसीयस्य राष्ट्रिय विभागीय जलशिखर सम्मेलनस्य समापन सत्रस्य अध्यक्षतां कृतवान्। असौ जलसंरक्षण प्रौद्योगिकीनाम् अधिकाधिक प्रयोगाय आह्वानं कृतवान्। भारतीय निर्मातृभ्यः हितधारकेभ्यश्च कार्यकुशल समाधानानां विकासाय तेषां व्यापकस्तरे प्रयोगाय च समर्थनं प्रदातुं समर्पित प्रदर्शनानां कार्यशालानां च आयोजनस्य परामर्शमपि दत्तवान्। एतेषु वैश्विकस्तरे प्रचलितानां श्रेष्ठकार्यपद्धतीनां परिचयः अपि भवेत् इत्यसौ उक्तवान्। प्रधानमन्त्री द्विदिवसीयस्य गहनविचारविमर्शस्य प्रशंसां कृत्वा अवदत् यत् शिखरसम्मेलने उद्भूताः क्रियान्वयनयोग्याः समयबद्धाः च कार्यबिन्दवः निरन्तर समीक्षया तथा अनुभवाधारित अधिगम प्रक्रियया च अग्रे नेतव्याः। प्रधानमन्त्री नरेन्द्र मोदी तथा बेल्जियम देशस्य प्रधानमन्त्री बार्डी वेवर अद्य नवदिल्ल्यां द्वैपाक्षिक वार्तां करिष्यतः। उभौ नेतारौ द्विपक्षीय सम्बन्धानां समग्र परिदृश्यस्य परस्पर हित सम्बद्धानां क्षेत्रीय वैश्विक प्रकरणानां च विषये चर्चां करिष्यतः। बेल्जियम देशस्य प्रधानमन्त्री बार्डी वेवर त्रिदिवसीय भारत यात्रायै ह्यः रात्रौ राष्ट्रिय राजधानीं प्राप्तवान्। तेन सह बेल्जियम देशस्य रक्षामन्त्री थियो फ्रैंकेन अपि भारतम् आगतवान्। गतवर्षस्य फरवरी मासस्य पदभार ग्रहणानन्तरं एषा तस्य प्रथमा भारत यात्रा वर्तते। भारतागन्तुकः बेल्जियम देशस्य प्रधानमन्त्री भारत यूरोपीय संघयोः मुक्त वाणिज्य सन्धेः सन्दर्भे भारतीयोद्योग महासंघेन आयोजितं व्यावसायिक कार्यक्रमं सम्बोधयिष्यति। भारतेन जलाप्लाव पीडिते नेपाल देशे स्वस्य आपदुद्धार कार्यक्रमः तीव्रीकृतः। नवदिल्लीतः आपत्कालीन सामग्रीणां पञ्चमः भागः अपि प्रेषितः। नेपालस्थेन भारतीय राजदूतेन सामाजिक संचार पटले प्रकाशिते एकस्मिन् संदेशे उक्तं यत् आपदुद्धार सहायतां वहत् भारतस्य पञ्चमं विमानं ह्यः हिमालयीय राष्ट्रं प्राप्तम्। विमाने विशिष्ट सुरंगोद्धारोपकरणैः सुसज्जितं एकादश सदस्यात्मकं आपदुद्धार दलं अथ 15.5 टन परिमिताः च

ସଂସ୍କୃତରେ ସମ୍ବାଦ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀରୁ, ଆକାଶବାଣୀ ବାରିପଦା। ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଉଛୁ।

ସକାଳ 7:25 ସାନ୍ତାଳୀ ଆଖଳା ସୁଗମ ସଙ୍ଗୀତ ଶୁଣିବେ। ସକାଳ 7:55 ସକାଳ 8:15 ଗୀତାଞ୍ଜଳି। ଦିନ 12ଟାରେ ରହିଛି ଝୁମର ଗୀତ, ପରିବେଷଣ କରିବେ ଶିଳ୍ପୀ ସଜନ କୁମାର ବଳ ଏବଂ ସାଥୀ କଳାକାର। ଦିନ 1:20 କାର୍ଯ୍ୟକ୍ରମ ମହିଳା ମହଲ। ଅପରାହ୍ନ 5:30 NCERT ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ସନ୍ଧ୍ୟା ଛଅଟାରେ ଭକ୍ତି ଗୀତ, ସୁଗମ ସଙ୍ଗୀତ, ସନ୍ଧ୍ୟା ଛଅଟା ବାଜି ପନ୍ଦର ମିନିଟରେ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ ସନ୍ଧ୍ୟା ଛଅଟା ବାଜି ତିରିଶ ମିନିଟରେ। ଆଦିବାସୀ ସଙ୍ଗୀତ କ୍ରମରେ ସାନ୍ତାଳୀ ଗୀତ ପରିବେଷଣ କରିବେ ଶିଳ୍ପୀ ଗୌରହରି ମାରଣ୍ଡି ଏବଂ ସାଥୀ କଳାକାର। ରାତି ସାତଟାରେ ବାଜି ତିରିଶ ମିନିଟରେ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକରୁ। ରାତି ଆଠଟାରେ ମହିଳା ଏସିଆ କପ୍ ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ 2026ର ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶ୍ରୋତାବନ୍ଧୁ, ଏ ଥିଲା ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ ଟିକେ ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍ଗ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରୀକରଣ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ ହେବା ଲାଗି ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପାଇଁ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଜରୁରୀ ହୋଇପଡ଼ିଛି। ଏହାର ଉପଯୁକ୍ତ ସମାଧାନ ପାଇଁ ଭାରତୀୟ ନିର୍ମାତା ଓ ଅଂଶୀଦାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଲୋକଲୋଚନକୁ ଆଣିବା ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜଳ ଭିତ୍ତିଭୂମିର ବିକାଶ ଓ ଜଳସେଚନ ସଫଳତା ଉପସ୍ଥାପନ କରିଛନ୍ତି। ଗତ 2 ବର୍ଷରେ ରାଜ୍ୟରେ 54,000 କୋଟି ଟଙ୍କାର ଜଳ ଭିତ୍ତିଭୂମି ମଞ୍ଜୁର ହେବା ସହ 320,000 ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିବା ଶ୍ରୀ ମାଝୀ କହିଛନ୍ତି। ରାଜ୍ୟର ସମସ୍ତ ସାର ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସାର ଯୋଗାଣ କ୍ଷେତ୍ରରେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରରେ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ଦଳଗୁଡ଼ିକ ବିଭିନ୍ନ ପାଇକାରୀ ଓ ଖୁଚୁରା ସାର ଦୋକାନରେ ନିୟମିତ ଚଢ଼ଉ କରୁଛନ୍ତି। କୌଣସି ଅନିୟମିତତା ଚିହ୍ନଟ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ 2,774 ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ 321 ଜଣ ଡିଲରଙ୍କ ସାର ବିକ୍ରିକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରକୁ ଆଦର୍ଶ ସଡ଼କ ସୁରକ୍ଷା ସହର ଭାବେ ଗଢ଼ି ତୋଳାଯିବ। ଏ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ କଟକସ୍ଥିତ କ୍ରାଇମ୍ବ୍ରାଞ୍ଚ ସମ୍ମିଳନୀ କକ୍ଷରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ବୈଠକରେ ଆଲୋଚନା ହୋଇଛି। ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି, ଡିଜିଟାଲ ମାଧ୍ୟମରେ ପ୍ରଚାର, ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରାଯାଇ ରାସ୍ତାର ଉନ୍ନତ ଡିଜାଇନ୍, ହେଲମେଟ୍ ଓ ସିଟ୍ ବେଲ୍ଟ ନିୟମର କଡ଼ାକଡ଼ି ଅନୁପାଳନ ସହ ଅନ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ସହରୀ ଗମନାଗମନରେ ଲିଙ୍ଗଗତ ମୁଖ୍ୟ ଧାରା କେବଳ ନୀତି ଓ ଦସ୍ତାବିଜ୍ରେ ସୀମିତ ରହିବା ଆବଶ୍ୟକ ନୁହେଁ ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରରେ ଶକ୍ତି ସମ୍ମିଳନୀ ଓ ନେତୃତ୍ୱ କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକାରିତା ଓ ସେବା ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଏହା ପ୍ରତିଫଳିତ ହେବା ଆବଶ୍ୟକ। ସମ୍ମିଳନୀରେ 25ଟି ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ଗର୍ଭ ଉଦକ ବନ୍ଦାପନା ନୀତି ସମେତ ଗୁରୁବାର ମାଜଣା ଓ ଯେଉଟ ଭୋଗ ଭଳି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଜନ୍ମାଷ୍ଟମୀ, ଏହା ପୂର୍ବରୁ ଆଜି ସନ୍ଧ୍ୟା ଆଳତୀ ବେଶରେ 3 ଦିଅଁ 6 ମୂର୍ତ୍ତି ଅଳଙ୍କାର ଲାଗି ହେବେ। ସନ୍ଧ୍ୟା ଧୂପ ପୂଜା ପରେ

0: ତରେ ପାଣି ପଡ଼ି ଧୋ ପଖାଳ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଆବାସିକ ବିଦ୍ୟାଳୟ ହଷ୍ଟେଲ ଓ ଶିଶୁ ଯତ୍ନ ଅନୁଷ୍ଠାନ ବୁଲି ଦେଖିଛନ୍ତି। ଶ୍ରୀମତୀ ପାତ୍ର ଶିଶୁମାନଙ୍କ ସୁରକ୍ଷା ରହଣି ଶିକ୍ଷା ସ୍ୱାସ୍ଥ୍ୟ ଓ ସେମାନଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରିଛନ୍ତି। ଖୋର୍ଦ୍ଧା ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସରକାରୀ ଯୋଜନାର ପ୍ରଗତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଜାରି ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାଲେଶ୍ୱର ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ବିଶେଷକରି ପ୍ରଭାବିତ ହୋଇଛି। ବାଲେଶ୍ୱରରେ 200+ ଗାଁ ଜଳବନ୍ଦୀ ହେବା ସହ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର 146 ଗ୍ରାମ ଏହାଦ୍ୱାରା ପ୍ରଭାବିତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଭିତରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେଉଛି। ଆସନ୍ତା 6 ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220+ ଉର୍ଦ୍ଧ୍ୱ ଖେଳାଳି ଯୋଗଦେବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ଆମ ଖାଦ୍ୟ କେତେ ସୁରକ୍ଷିତ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଜିତ ପ୍ରସାଦ ଜେନା।
2: ସାରା ପୃଥିବୀ ପୃଷ୍ଠରେ ଜୀବନ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ନିହାତି ଜରୁରୀ। ମାତ୍ର ଆମେ କ'ଣ ଏହା କେବେ ହେଲେ ଚିନ୍ତା କରିଛୁ ଯେ ଆମେ ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ ପରିମାଣରେ ହିତକର? ଏହା ନିହାତି ସ୍ପଷ୍ଟ ଭାବରେ ଜଣାପଡ଼େ ଆଜକୁ ପାଖାପାଖି 20-30 ପଛକୁ ଫେରି ଚାହିଁଲେ, ଯାହାକି ସେତେବେଳର ରୋଗ ଓ ରୋଗୀ ଉଭୟଙ୍କ ସଂଖ୍ୟାଠାରୁ ଖୁବ୍ ବେଶୀ। ଏହା କାରଣ ହେଉଛି କେବଳ ଆମ ଶରୀରକୁ ବିଭିନ୍ନ ପ୍ରକାରର ପନିପରିବାରେ ପ୍ରବେଶ କରୁଥିବା ବିଷାକ୍ତ ଖାଦ୍ୟ। ଖାଦ୍ୟ ନାମରେ ଶରୀରକୁ ଯାଉଥିବା ଦ୍ରବ୍ୟ ଯେ ବିଷଯୁକ୍ତ ହୋଇପାରେ ଏ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ମାତ୍ରାରେ ସତ୍ୟ। ଖାଦ୍ୟରେ ବିଷ କଥାଟି ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ ଯେ ଖାଦ୍ୟରେ ବିଷ ଆସିଲା କେଉଁଠୁ? ଏହା ଏକ ଯୁକ୍ତିକର ପ୍ରଶ୍ନ ମଧ୍ୟ, ଯାହାକି ଆମ ସମାଜରେ ସମସ୍ତ ଲୋକଙ୍କ ପାଇଁ ଜାଣିବା ନିହାତି ଜରୁରୀ। ଏହାର ପ୍ରଥମ କାରଣ ହେଉଛି ଜନସଂଖ୍ୟାର ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ହେତୁ ଚାଷଜମି ସଂଖ୍ୟା ହ୍ରାସ ପାଏ, ସ୍ୱାଭାବିକ କଥା। ମାତ୍ର ଜନସଂଖ୍ୟା ବୃଦ୍ଧି କାରଣରୁ ସମସ୍ତ ଜନସାଧାରଣଙ୍କ ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟ ଯୋଗାଇବା ସମ୍ଭବପର ନୁହେଁ। ସମସ୍ତ ଜନସାଧାରଣଙ୍କର ଖାଦ୍ୟ ନିମନ୍ତେ ଆଜି ନୂତନ ଜ୍ଞାନକୌଶଳରେ ରାସାୟନିକ ସାର ପ୍ରୟୋଗ କରାଯାଇପାରି ପନିପରିବା ଉତ୍ପାଦନ କରିବାକୁ ମନ ପଳାଉଛନ୍ତି। ରାସାୟନିକ ସାରଗୁଡ଼ିକ ହେଉଛି କୀଟନାଶକ ଔଷଧ, ତୃଣନାଶକ ଔଷଧ, ଫିମ୍ପିନାଶକ ଔଷଧ। ନୂତନ ପ୍ରଣାଳୀରେ ଏହି ପ୍ରକାର ପନିପରିବା ଚାଷ ଦ୍ୱାରା ଅଧିକରୁ ଅଧିକ ଜନସାଧାରଣଙ୍କ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରୁଛି। ମାତ୍ର ଏହି ପ୍ରଣାଳୀରେ ଖାଦ୍ୟରେ ଉତ୍ପତ୍ତି ଏବଂ ଏହି ବିଷାକ୍ତ ସାରର ପ୍ରୟୋଗ ଦ୍ୱାରା ବର୍ତ୍ତମାନର ଆମର ସମ୍ପୂର୍ଣ୍ଣ ଶରୀର ବିଷାକ୍ତ ପାଲଟି ସାରିଛି। ଏହି ବିଷାକ୍ତ ପନିପରିବା ସେବନ ହିଁ ଜନସମାଜର ରୋଗ ଏବଂ ରୋଗୀର ପରିମାଣ ବଢ଼ାଇବାର ମୁଖ୍ୟ କାରଣ। ଆହୁରି କିଛି କାରଣ ମଧ୍ୟ ଅଛି ଯାହା ପାଇଁ ଆମ ଶରୀରକୁ ବିଷାକ୍ତ କରିବା ପାଇଁ ଆମେ ନିଜେ ହିଁ ଦାୟୀ। ଯେପରିକି ଏକାଧିକ ଦିନ ଧରି ଫ୍ରିଜ୍ରେ ଖାଦ୍ୟ ରଖି ତାକୁ ବାରମ୍ବାର ଗରମ କରି ସେବନ କରିବା, ଘରୁ ବାହାରକୁ ଯାଇ ଅଧିକ ତୈଳଯୁକ୍ତ ଖାଦ୍ୟ ତଥା ଗୋଟିଏ ତେଲକୁ ବାରମ୍ବାର ଗରମ କରି ସେଥିରେ ପ୍ରସ୍ତୁତ ହେଉଥିବା ଜଳଖିଆ ଓ ଫାଷ୍ଟଫୁଡ଼୍ ଖାଦ୍ୟ ଆମେ ସେବନ କରିବା, ଏହା ମଧ୍ୟ ଆମ ଶରୀରକୁ ଏକ ପ୍ରକାର ବିଷାକ୍ତ କରିଥାଏ। ତେଣୁ ଆଜି ଦିନରେ ସମସ୍ତଙ୍କ ଶରୀର ବିଷାକ୍ତ ହେବାଟା ସ୍ୱାଭାବିକ। ସାଧାରଣତଃ ଫାଷ୍ଟଫୁଡ଼୍ ଆମ ଦେହକୁ ଅଧିକ ବିଷାକ୍ତ କରୁଛି, ଯେଉଁଥିରେ ଅତ୍ୟଧିକ ରଙ୍ଗୀନ ରାସାୟନିକ ପଦାର୍ଥ ମିଶାଯାଉଛି ଏବଂ ପାଟିକୁ ସ୍ୱାଦିଆ ଲାଗିବା ପାଇଁ ଅତ୍ୟାଧୁନିକ ପ୍ରଣାଳୀରେ କେମିକାଲ ମିଶୁଛି। ଏହିସବୁ ଖାଦ୍ୟ ପ୍ରଣାଳୀ ଦ୍ୱାରା ଆମର ଶରୀରର କୋଷ ନଷ୍ଟ ହେଉଛି ଏବଂ ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ କରୁଛୁ। ଆମେ ଏହାଠାରୁ ଦୂରରେ ରହିବାକୁ ହେଲେ ସଚେତନ ହେବାକୁ ପଡ଼ିବ ଏବଂ ପ୍ରତ୍ୟେକ ଦିନ ଗୋଟାଏ ଲେଖାଏଁ ରୋଗ ପ୍ରତିରୋଧକ ବଟିକା ଖାଇବା ଉଚିତ। ଫାଷ୍ଟଫୁଡ଼୍ରେ ଯେଉଁ ସବୁ ରାସାୟନିକ ତେଲ ମିଶେ ସେଥିରେ ବହୁତ ପ୍ରକାର ମାରାତ୍ମକ ରୋଗ ଦେଖାଯାଏ, ଯେମିତିକି

0: ଉଚ୍ଚ ରକ୍ତଚାପ, ଅତ୍ୟଧିକ କୋଲେଷ୍ଟ୍ରଲ ବଢ଼ିବା, ହାର୍ଟ ଆଟାକ୍ ମଧ୍ୟ ହୁଏ। ଏହା ଯକୃତରେ ଅଧିକ ଚର୍ବି ଜମାଏ ଏବଂ ଯକୃତ ଫଙ୍କସନ୍ କମାଇ ଦିଏ ଏବଂ ହଜମ ଶକ୍ତି କମିଯାଏ। ବିଭିନ୍ନ ପ୍ରକାରର ଖାଦ୍ୟନଳୀ ଜନିତ ରୋଗ ସମସ୍ୟା ଦେଖାଯାଏ। ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢ଼ିଯାଏ ଏବଂ ଚିନି ରୋଗ ଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାଦ୍ୱାରା କି ଦେହର ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବହୁତ ପ୍ରକାରର ରୋଗକୁ ନିମନ୍ତ୍ରଣ କରାଏ। ଏହି ସମସ୍ୟା ବର୍ତ୍ତମାନ ବିଶ୍ୱର ମାରାତ୍ମକ ସମସ୍ୟା। ଆମେ ଚେଷ୍ଟା କଲେ ଫାଷ୍ଟଫୁଡ଼ ବା ତେଲ ମସଲା ଠାରୁ ଦୂରେଇ ରହିବା ଏବଂ ଏହି ସମସ୍ୟା ଠାରୁ ଦୂରେଇ ରହିବା।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଆଲୋଚନା, ଆମ ଖାଦ୍ୟ କେତେ ସୁରକ୍ଷିତ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅଜିତ ପ୍ରସାଦ ଜେନା।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ସୂଚକାଙ୍କକୁ ଏ ମାଇନସ୍କୁ ହ୍ରାସ କଲା ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା 1250କୁ ବୃଦ୍ଧି। ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05ର ଆସନ୍ତାକାଲି ହେବ ଉତ୍କ୍ଷେପଣ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବେଲଜିୟମ ପ୍ରଧାନମନ୍ତ୍ରୀ ୱାଟ୍ ଡି ବେବର ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ନେତା ଦ୍ୱିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ଆଞ୍ଚଳିକ ଓ ବିଶ୍ୱସ୍ତରୀୟ ସମସ୍ୟା ଉପରେ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ବେଲଜିୟମ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ସେଠାକାର ପ୍ରତିରକ୍ଷା ମନ୍ତ୍ରୀ ଥିଓ ଫ୍ରେଙ୍କନ୍ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି। ଗତବର୍ଷ ଫେବୃଆରୀରେ ଦାୟିତ୍ୱ ଗ୍ରହଣ ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ। ବେଲଜିୟମ ପ୍ରଧାନମନ୍ତ୍ରୀ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତି ସମ୍ପର୍କିତ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ ବୋଲି ଜଣାପଡ଼ିଛି। ଆମ ସମ୍ବାଦଦାତା ଜଣାଇଛନ୍ତି, ଏହି ଗସ୍ତ ଭାରତ ବେଲଜିୟମ ସହଭାଗିତାକୁ ଆହୁରି ଦୃଢ଼ କରିବା ସହ ବାଣିଜ୍ୟ ଓ ନିବେଶ, ପ୍ରତିରକ୍ଷା ଓ ସୁରକ୍ଷା ଏବଂ ନବୀକରଣୀୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ମତ ବିନିମୟ ଲାଗି ସୁଯୋଗ ସୃଷ୍ଟି କରିବ। ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା JCR ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ଏବଂ ସ୍ଥାନୀୟ ମୁଦ୍ରା ଜାରି କରୁଥିବା ସୂଚକାଙ୍କ BBB+ରୁ A- ହ୍ରାସ କରିଛି। ଏହି ରେଟିଂ କୌଣସି ଦେଶର ସରକାରଙ୍କ ଋଣ ପରିଶୋଧ କ୍ଷମତା ଏବଂ ବିତ୍ତୀୟ ସ୍ଥିତିର ଆକଳନ କରିଥାଏ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏହି ରେଟିଂ ଭାରତର ଦୃଢ଼ ଆର୍ଥିକ ଅଗ୍ରଗତି, ଆର୍ଥିକ ନୀତିଗୁଡ଼ିକର ପ୍ରଭାବ ଏବଂ ନମନୀୟତାକୁ ଦର୍ଶାଉଛି। ମନ୍ତ୍ରଣାଳୟ କହିଛି, ଆହ୍ୱାନପୂର୍ଣ୍ଣ ବିଶ୍ୱ ପରିବେଶ ମଧ୍ୟରେ ଭାରତର ନିରନ୍ତର ବିକାଶ, ଦୃଢ଼ ଆର୍ଥିକ ନୀତି, ଉତ୍ତର ରାଜକୋଷ ପରିଚାଳନା ଏବଂ ଦୃଢ଼ ଆର୍ଥିକ ସଂରଚନା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ରେଟିଂ ସଂସ୍ଥା JCR ପକ୍ଷରୁ କୁହାଯାଇଛି, ଭାରତର ସାର୍ବଜନୀନ ପୁଞ୍ଜିନିବେଶ ଏବଂ ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ଉଚ୍ଚ ବିକାଶ ଦର ଜାରି ରହିଛି। ରିପୋର୍ଟରେ ସରକାରଙ୍କ ଡିଜିଟାଲ ଢାଞ୍ଚା ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ବିକାଶ ସମ୍ପର୍କରେ ଉଲ୍ଲେଖ ରହିଛି। ସଂସ୍ଥା କହିଛି, 2025ରେ ଭାରତର ରାଜକୋଷୀୟ ଆର୍ଥିକ କ୍ଷତି ପରିମାଣ 4.07% ଥିବାବେଳେ ଚଳିତ ବର୍ଷ ଏହା 4.04%କୁ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରୀକରଣ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ ହେବା ଲାଗି ପରାମର୍ଶ ଦେଇଛନ୍ତି। ଜନସଂଖ୍ୟା ବୃଦ୍ଧି ଏବଂ ଭବିଷ୍ୟତର ଜଳ ଆବଶ୍ୟକତା ଭଳି ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ଅନୁରୂପ ଚିନ୍ତନ ଶିବିର ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ

ଦୁଇଦିନିଆ ରାଷ୍ଟ୍ରୀୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟାର ବହୁଳ ବ୍ୟବହାର ଜରୁରୀ ହୋଇପଡ଼ିଛି। ଏ ଦିଗରେ ସଠିକ୍ ସମାଧାନ ପାଇଁ ଭାରତୀୟ ନିର୍ମାତା ଏବଂ ଅଂଶୀଦାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଲୋକଲୋଚନକୁ ଆଣିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁଇଦିନିଆ ସମ୍ମିଳନୀରେ ହୋଇଥିବା ଆଲୋଚନାକୁ ପ୍ରଶଂସା କରି କହିଛନ୍ତି, ଏଥିରୁ ମିଳିଥିବା ନିଷ୍କର୍ଷକୁ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରିବା ସହ ନିରନ୍ତର ଭାବରେ ଏହାର ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଜନଭାଗିଦାରୀ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ଉତ୍ସବ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ। ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଜଳ ପରିଚାଳନା ସମ୍ବନ୍ଧୀୟ ଶିକ୍ଷା ପରିସରକୁ ଦୃଢ଼ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଆନ୍ତଃରାଜ୍ୟ ଶିକ୍ଷା ପରିଦର୍ଶନ ଏବଂ ଏଥିରେ ସାଧାରଣ ଲୋକଙ୍କ ଯୋଗଦାନ ତଥା କର୍ମଚାରୀ ଓ କୃଷକମାନଙ୍କ ପାଇଁ ବାସ୍ତବ ଜ୍ଞାନ ଆହରଣ ନିମନ୍ତେ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁରୋପୀୟ ସଂଘ, ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଅନ୍ୟ ବୃହତ୍ ଅର୍ଥବ୍ୟବସ୍ଥାଗୁଡ଼ିକ ସହ ଆର୍ଥିକ ସହଭାଗିତା ଦୃଢ଼ କରିବା ଦିଗରେ ଭାରତ ପଦକ୍ଷେପ ନେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆମେରିକାର ଉତ୍ତର କାରୋଲିନାସ୍ଥିତ ଏସାବିଲେ ସହରରେ ଅନୁଷ୍ଠିତ G20 ସଦସ୍ୟ ଦେଶମାନଙ୍କ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ପୁଞ୍ଜିନିବେଶ, ଯୋଗାଣ ଶୃଙ୍ଖଳ ଏବଂ ଉନ୍ନତ ପ୍ରାଦ୍ୟୋଗିକ ନୀତି ବ୍ୟବସ୍ଥାକୁ ଦୃଢ଼ କରିବା ନେଇ କେତେକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ନେପାଳ ଏବଂ ତିବ୍ବତ ଅଞ୍ଚଳରେ ଭୟଙ୍କର ବନ୍ୟାରେ ମୃତକଙ୍କ ସଂଖ୍ୟା 1,250କୁ ବୃଦ୍ଧି ପାଇଛି। ଉଦ୍ଧାରକାରୀମାନେ ପ୍ରବଳ ବର୍ଷା ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭୋଟେକୋଷି ନଦୀ ଉପରେ ନିର୍ମାଣାଧୀନ ସୁଡ଼ଙ୍ଗ ମଧ୍ୟରେ ଜମା ହୋଇଥିବା କାଦୁଅରେ ଲୋକମାନେ ଫସି ରହିଥିବା ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ବିତ୍ପାତ ସୃଷ୍ଟି ହୋଇଛି ଏବଂ ଆନ୍ତର୍ଜାତିକ ସମୁଦାୟ ଏ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତକମାନଙ୍କ ପ୍ରତୀକାତ୍ମକ ଶବଦାହ ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ନିଖୋଜଙ୍କ ମଧ୍ୟରେ 583 ଜଣ ବିଦେଶୀ ନାଗରିକ ରହିଥିବା କୁହାଯାଇଛି। ନେପାଳ ସେନାର ମିଳିତ ସୁରକ୍ଷା ବଳ ଏପର୍ଯ୍ୟନ୍ତ ହେଲିକପ୍ଟର ଏବଂ ଭୂମାର୍ଗରେ 11,993 ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି କାର୍ଯ୍ୟରେ 21,314ରୁ ଅଧିକ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଚୀନ୍ ପାର୍ଶ୍ୱରେ ମଧ୍ୟ ମୃତ୍ୟୁ ସଂଖ୍ୟା 21କୁ ବୃଦ୍ଧି ପାଇଥିବା ବେଳେ 541 ଜଣ ନିଖୋଜ ଅଛନ୍ତି। ସେଠାକାର ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଭାରତ, ଚୀନ୍ ଓ ଦକ୍ଷିଣ କୋରିଆର ବିଶେଷଜ୍ଞଙ୍କ ସହ ଏସୀୟ ବିକାଶ ବ୍ୟାଙ୍କ, ବିଶ୍ୱବ୍ୟାଙ୍କ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ସାମିଲ ହୋଇଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ବି ନାରାୟଣନ କହିଛନ୍ତି, ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05ର ଆସନ୍ତାକାଲି ଉତ୍କ୍ଷେପଣ କରାଯିବ। GSLV-F17 ରକେଟ୍ ଜରିଆରେ ଆସନ୍ତାକାଲି ସକାଳ 2:55ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଶ୍ରୀ ନାରାୟଣନ କହିଛନ୍ତି, ଏହି ଅତ୍ୟାଧୁନିକ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଭାରତର ପ୍ରଥମ ଚିତ୍ର ଉତ୍ତୋଳନକାରୀ ଉପଗ୍ରହ ଏବଂ ଏହା ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ଆହୁରି ଦୃଢ଼ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମୁମ୍ବାଇରେ ରାଜ୍ୟ ଗ୍ରାମୀଣ ଆଜୀବିକା ମିଶନ ଏବଂ ବ୍ୟାଙ୍କଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱୟଂ ସହାୟକ ସଂଗଠନଗୁଡ଼ିକୁ ପ୍ରଦାନ କରାଯାଉଥିବା ଋଣ ପରିମାଣ ବୃଦ୍ଧି ଲାଗି ବ୍ୟକ୍ତିଗତ ଉଦ୍ୟମରେ ଋଣ ପରିମାଣ ଦୁଇଗୁଣ କରିବା। ବୈଠକରେ ଜିଲ୍ଲା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କ ଏବଂ ପ୍ରାଥମିକ ସ୍ତରରେ ଋଣ ସଂରଚନାର ଭୂମିକା ଦୃଢ଼ କରିବା ସହ ଦୀର୍ଘ ସମୟ ଧରି ପଡ଼ି ରହିଥିବା କୃଷି ଋଣ ସମସ୍ୟାର ସମାଧାନ ଉପାୟ ବାହାର କରିବା ନେଇ ଆଲୋଚନା ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଆର୍ଥିକ ସେବା ବିଭାଗ, ଘରୋଇ କ୍ଷେତ୍ରର ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସହକାରୀ ବ୍ୟାଙ୍କ, ନାବାର୍ଡ, PFRDA, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଅନ୍ୟ ପ୍ରମୁଖ ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ଯୋଗଦେବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଆମେରିକାର ଉତ୍ତର କାରୋଲିନାରେ G20 ସଦସ୍ୟ ଦେଶମାନଙ୍କ ବୈଠକ ଅବସରରେ ସେଠାକାର ଫେଡେରାଲ ରିଜର୍ଭର ଅଧ୍ୟକ୍ଷ କେବିନ୍ ବାର୍ସଙ୍କ ସହ ବୈଠକ କରିଛନ୍ତି। ସେ ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ବୈଠକରେ ବିଶ୍ୱ ଅର୍ଥବ୍ୟବସ୍ଥା ଓ ଭାରତର ଆର୍ଥିକ ଉଦାରୀକରଣ ନୀତି ସମ୍ପର୍କରେ ଆଲୋଚନା ହୋଇଛି। ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା ଏସାବିଲେରେ ଆୟୋଜିତ G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଭାଗ ନେଇ ବିଶ୍ୱ ଆର୍ଥିକ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସହ ଆଉ ଏକ ବୈଠକ କରିବା ଲାଗି ପ୍ରସ୍ତୁତ ଥିବା କହିଛନ୍ତି।

0: ତେବେ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ଶେଷ କରି ଶାନ୍ତି ଚୁକ୍ତି ଲାଗି ସମ୍ମତି ପ୍ରକାଶ କରିବା ପରେ ବୈଠକ ସମ୍ଭବ ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଟି ଟ୍ୱେଣ୍ଟି ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ସନ୍ଧ୍ୟା 8:00 ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ଅନୁଷ୍ଠିତ ଭାରତର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ 94 ରନ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲେ। ପ୍ରଥମ ଆଇସିସି ମହିଳା ଚମ୍ପିୟନ୍ସ ଟ୍ରଫି ଆସନ୍ତା ବର୍ଷ ଫେବୃୟାରୀ 14 28 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ଏହି ଟ୍ରଫିର ଆୟୋଜନ କରିବ। ପୂର୍ବରୁ ଶ୍ରୀଲଙ୍କାକୁ ଏହାର ଆୟୋଜନ ଦାୟିତ୍ୱ ଦିଆଯାଇଥିବା ବେଳେ ସେଠାକାର କ୍ରିକେଟ୍ ବୋର୍ଡରେ ସରକାରୀ ହସ୍ତକ୍ଷେପ ପରେ ଏହି ନିଷ୍ପଭି ନିଆଯାଇଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମ୍ୟାଚ୍ 2 ସ୍ଥାନ ମୁମ୍ବାଇସ୍ଥିତ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ଭଦୋଦରାସ୍ଥିତ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଖେଳାଯିବ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ଏହି ପ୍ରତିଯୋଗିତାରେ ଭାଗ ନେବେ। ଅହମ୍ମଦାବାଦର ସାବରମତୀ ରିଭର ଫ୍ରଣ୍ଟରେ ଆସନ୍ତା 5 9 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ତୀରନ୍ଦାଜୀ ପାରାସିରିଜ୍ର ଭାରତ ଆୟୋଜନ କରିବ। ଏଥିରେ 20 ଦେଶର 100 ଅଧିକ ପ୍ରତିଯୋଗୀ ଭାଗ ନେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ସୂଚକାଙ୍କକୁ A- ହ୍ରାସ କଲା ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା 1250କୁ ବୃଦ୍ଧି। ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ US-05ର ଆସନ୍ତାକାଲି ହେବ ଉତ୍କ୍ଷେପଣ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା।

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକରୁ, ଆକାଶବାଣୀ ବାରିପଦା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ପ୍ରଚାର କରୁଛୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ। ଉପସ୍ଥାପନରେ ବାହାଦୁଚରଣ ହାଁସ୍ତା। କାର୍ଯ୍ୟକ୍ରମ ସାନ୍ତାଳି ଆଖଳା।

ଏଥିସହିତ ଶେଷ ହେଲା ସାନ୍ତାଳୀ ଆଖଳା କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ, ଗାଇଛନ୍ତି ଶିଳ୍ପୀ ଇରା ମହାନ୍ତି, ସୁରେଶ ପରିଡ଼ାଙ୍କ ରଚନା।

ଶିଳ୍ପୀ ଇରା ମହାନ୍ତିଙ୍କ କଣ୍ଠରେ ଶୁଣିଲେ ସୁଗମ ସଙ୍ଗୀତ, ସୁରେଶ ପରିଡ଼ାଙ୍କ ରଚନା, ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ଚିଠି ତ ଗାଇବ ତୁମର ମୋର ମିଳନର ମଧୁଗୀତି, ହସ କାନ୍ଦ ଲୁହ ସୁଖ ଦୁଃଖ କହ ଜୀବନର ଇତିବୃତ୍ତି। ଚିଠି ବି କହିବ ତୁମ ବିନା ସାଥୀ କେମିତି ମପଟେ ଦିନ ରାତି, କେମିତି କଟୁଛି ପ୍ରତିଟି ମୁହୂର୍ତ୍ତ, କିଭଳି ବଞ୍ଚିଛି ସାଥୀ।

ଚିଠି ନୁହେଁ ତ ଜୀବନ କାବ୍ୟ ଚିରଯୌବନ ଗୀତା, ଯନ୍ତ୍ରଣା ଜୁଇରେ ଜୀବନ ଚଳୁଛି କାହିଁ ମୋର ପରିଣୀତା। ଚିଠି ତ ଭିଜିଛି ବିରହ ଲୋହରେ, ବହୁଛି ବିଚ୍ଛେଦ ନଈ, ଚିଠି ଭାସୁଅଛି ସେ ନଈରେ ଆଜି କାଗଜ ଡଙ୍ଗା ହେଇ।

ଚିଠି ତ ଆସିଛି ବିରହ ବିଧୁରା ପ୍ରିୟାର ବାର୍ତ୍ତା ନେଇ, ଫେରିବା ବାଟକୁ ଚାହିଁ ସେ ରହିଛି ମିଳନ ଆତୁର ହୋଇ। ଚିଠି ତ ଆସିଛି ମାଆର ମମତା ସ୍ନେହର ଆଞ୍ଜୁଳା ଘେନି, ଚିଠି ନୁହେଁ ଏତେ ଅଭୟ ଦାୟିନୀ ମାଆର ପଣତକାନୀ।

ତୁମ ଚିଠି ପାଇଲା ପରେ ଲାଗିଲା ଯେମିତି ଚିଠି ନୁହେଁ, ତୁମେ ଅଛ ମୋ ହାତ ପାଆନ୍ତାରେ। ଚିଠିରେ ଭରିଥିଲା ତୁମରି ମହକ, ଚିଠି ଆଣିଥିଲା ତୁମରି ସନ୍ତକ। ଅଦିନେ ବସନ୍ତ ଆସିଥିଲା ତୁମ ଚିଠିର ଛୁଆଁରେ, ମୌସୁମୀ ବରଷି ଯାଇଥିଲା ଜୀବନ ମୋରୁରେ।

ଚିଠି ନୁହେଁ ତ ପ୍ରିୟର ଓଢ଼ଣୀ, ପ୍ରେମର ଇସ୍ତାହାର। ମୋ ଦେହ ଛୁଉଁଛି, ଓଠମ ଚୁମୁଛି, ଆଜି କି ଆମ୍ଭାର ବାର। ଏଇ ଚିଠି ଦିନେ ଆଣିଥିଲା ପାଣି, ମିଳନର ମଧୁଗୀତି ଲେଖିଥିଲା ପ୍ରିୟ ତାରଣା ଦେଇ ତାକୁ ନ ଭୁଲିବା ପାଇଁ।

0: ଗୀତାଞ୍ଜଳି ଆଜି ପାଇଁ ଏତିକି ଶ୍ରୋତା ବନ୍ଧୁ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: हर रविवार शाम 4 बजे

ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଚ୍ଚ କେ ଷ୍ଟୁଡ଼ିଓ ଘଡ଼ିରେ ସମୟ ଦିନ 12 ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ଶିଳ୍ପୀ ସଜନ କୁମାର ବଳ ଏବଂ ସାଥୀ କଳାକାର।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗା ହର୍ଚ୍ଚକେ ସମୟ ଦିନ 1:20 ପ୍ରଚାର କରୁଛୁ ମହିଳା ମହଲ କାର୍ଯ୍ୟକ୍ରମ ଉପସ୍ଥାପନାରେ ଶର୍ମିଷ୍ଠା ମହାନ୍ତି କାର୍ଯ୍ୟକ୍ରମ ମହିଳା ମହଲ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ମହିଳା ମହଲ କାର୍ଯ୍ୟକ୍ରମ।
1: ଆମେ ସକାଳୁ ଉଠିଲେ ପ୍ରଥମେ ଚିନ୍ତା କରୁ କ'ଣ ରୋଷେଇ କରିବୁ ଏବଂ ପରିବାରର ସଦସ୍ୟମାନଙ୍କୁ ଖାଇବାକୁ ଦେବୁ। ଆମ ପରିବାରମାନଙ୍କରେ ବୟସ୍କ ଲୋକମାନେ ଥାଆନ୍ତି, ଛୋଟ ପିଲାମାନେ ଥାଆନ୍ତି, ତଥା ମଧ୍ୟମ ବୟସ୍କ ଏବଂ କିଶୋର କିଶୋରୀମାନେ ଥାଆନ୍ତି। ସମସ୍ତଙ୍କ ପାଇଁ ଖାଦ୍ୟ କିଭଳି ଭିଟାମିନ୍ ଯୁକ୍ତ ହେବ ଏବଂ ତାକୁ ଖାଇ ସମସ୍ତେ କିଭଳି ସେଥିରୁ କିଛି ଶକ୍ତି ପାଇବେ ସେଥିପ୍ରତି ଆମେ ଦୃଷ୍ଟି ଦେବାକୁ ପଡ଼ିବ। ଖାଦ୍ୟ ରୋଷେଇ କରିବା ପୂର୍ବରୁ ଜିନିଷ ସଂଗ୍ରହ କରିଥାଉ, ତାହା ହୁଏତ ବଜାରରୁ କିଣିଥାଉ କିମ୍ବା ଆମର ବାଡ଼ି ବଗିଚାରୁ ପନିପରିବା ସଂଗ୍ରହ କରିଥାଉ ଏବଂ ଖାଦ୍ୟଶସ୍ୟ ମଧ୍ୟ ସଂଗ୍ରହ କରି ରଖିଥାଉ। ତେବେ ଆମେ ଯଦି ବଜାରରୁ ଜିନିଷ କିଣୁଛୁ, ତାହାର ମାନ ଦେଖି ବା ତା ଠିକ୍ ଜିନିଷ କି ନୁହେଁ ତାକୁ ପରଖି କିଣିବା ଦରକାର। ସେଭଳି ପନିପରିବା କିଣିଲା ବେଳେ ତଟକା ପନିପରିବା କିଣିବା ଦରକାର ଏବଂ ଅଳ୍ପ ପରିମାଣରେ କିଣିବା ଦରକାର। ବେଶୀ ଗୁଡ଼ିଏ ଜିନିଷ କିଣି ତାକୁ ଶୁଖେଇ ବା ଶସ୍ୟଜାତୀୟ ଜିନିଷକୁ ଗମରା କରି ରୋଷେଇ କଲେ ସେଥିରୁ ଭିଟାମିନ୍ ମିଳେ ନା, ଖାଲି ପେଟ ପୁରେ। ତେଣୁ କମ୍ ଜିନିଷ କିଣିବା, ଭଲ ଭାବରେ ରୋଷେଇ କରି ତାକୁ ତଟକା ଅବସ୍ଥାରେ ଖାଇବା। ଖାଦ୍ୟରେ ପୌଷ୍ଟିକତା ରକ୍ଷା ଓ ଗୃହିଣୀ, ଏ ସମ୍ପର୍କରେ ଆଜି ଗୋଟିଏ ଆଲୋଚନା ରଖିଛୁ। ଆଲୋଚନା କରୁଛନ୍ତି ଶ୍ରୀମା ମହିଳା ମହାବିଦ୍ୟାଳୟର ଗୃହ ବିଜ୍ଞାନ।

0: ବିଭାଗର ଅଧ୍ୟାପିକା ବାସନ୍ତୀ ହାସ୍ତା।
1: ବୃକ୍ଷର ମୂଳ କନ୍ଦ କାଣ୍ଡ ପତ୍ର ଫୁଲ ଫଳ ଓ ଯାହା ଖାଦ୍ୟୋପଯୋଗୀ ତାହାକୁ ପନିପରିବା କୁହାଯାଏ। ସାଧାରଣତଃ ଚାଉଳ ଓ ଡାଲି ଅପେକ୍ଷା ପନିପରିବାର ଦାମ ବେଶୀ, ତେଣୁ ସବୁବେଳେ ସବୁ ଶ୍ରେଣୀର ଲୋକେ ବିଭିନ୍ନ ପ୍ରକାର ପନିପରିବା ଖାଇବାର ସୁଯୋଗ ପାଇନଥାନ୍ତି। ମାତ୍ର ପୌଷ୍ଟିକତାର ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟେକ ଦିନ କିଛି କିଛି ପନିପରିବା ଖାଦ୍ୟରେ ରହିବା ଉଚିତ, କାରଣ ଏହି ପନିପରିବା ଗୁଡ଼ିକ ଆମକୁ ଯଥେଷ୍ଟ ପରିମାଣରେ କ୍ୟାରୋଟିନ୍, ଭିଟାମିନ୍ ସି ଏବଂ ପଟାସିୟମ୍ ଯୋଗାଇଥାଏ। ପନିପରିବା ଗୁଡ଼ିକୁ କେତୋଟି ଭାଗରେ ବିଭକ୍ତ କରାଯାଇଛି, ଶାଗ ଜାତୀୟ, ମୂଳ ଜାତୀୟ, ସିମ୍ବିକ ଜାତୀୟ, ଅନ୍ୟାନ୍ୟ ଜାତୀୟ। ପ୍ରତ୍ୟେକ ଦିନ ଆମ ଶରୀର ବିଭିନ୍ନ କାର୍ଯ୍ୟ ସମ୍ପାଦିତ କରିବା ପାଇଁ ଅନେକ ଗୁଡ଼ିଏ ପୁଷ୍ଟିର ଆବଶ୍ୟକତା ହୋଇଥାଏ, ଯେପରି ବାୟୁରେ ବିଭିନ୍ନ ଉପାଦାନ ମିଶି ତାହାକୁ ସେବନ ଉପଯୋଗୀ କରାନ୍ତି, ଖାଦ୍ୟରେ ବିଭିନ୍ନ ଉପାଦାନ ମିଶି ତାହାକୁ ଭୋଜନ ଉପଯୋଗୀ କରାନ୍ତି। ଖାଦ୍ୟର ପ୍ରତ୍ୟେକ ଉପାଦାନ ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ, କିନ୍ତୁ ଆମେ ଯେଉଁ ଖାଦ୍ୟ ସାମଗ୍ରୀ ଗୁଡ଼ିକୁ ଖାଇଥାଉ ତାହା କେବଳ ଗୋଟିଏ ପୁଷ୍ଟି ନ ଯୋଗାଇ ଅନେକ ଗୁଡ଼ିଏ ପୁଷ୍ଟି ବିଭିନ୍ନ ଅନୁପାତରେ ତାହା ଯୋଗାଇଥାନ୍ତି। ତେଣୁ ଏହି ସାମଗ୍ରୀ ଗୁଡ଼ିକୁ କି ପୁଷ୍ଟି ଏବଂ କେଉଁ ଅନୁପାତରେ ତାହା ଯୋଗାଇଥାନ୍ତି ତାହା ଜାଣିବା ନିତ୍ୟାନ୍ତ ଆବଶ୍ୟକ, କାରଣ ଯେଉଁ ଖାଦ୍ୟରୁ ଅଧିକ ପୁଷ୍ଟି ମିଳିପାରିବ ସେଭଳି ଖାଦ୍ୟ ସାମଗ୍ରୀ ବାଛି ଖାଇପାରିବା। ଭାରତରେ ଜନସଂଖ୍ୟା ବୃଦ୍ଧି ସଙ୍ଗେ ସଙ୍ଗେ ଦେଶର ଖାଦ୍ୟର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି। ଖାଦ୍ୟ ଉପଲବ୍ଧି ଠାରୁ ଖାଦ୍ୟର ଚାହିଦା ବେଶୀ। ଆମ ଦେଶରେ ଅଧିକାଂଶ ଲୋକ ଦରିଦ୍ର ସୀମା ତଳେ ରହିଛନ୍ତି, ଯେଉଁମାନେ ଦିନକୁ ମୁଠାଏ ଭାତ ଓ ସାମାନ୍ୟ ଲୁଣ ପାଆନ୍ତି ନାହିଁ। ତେଣୁ ଏଭଳି ପରିସ୍ଥିତିରେ ସମସ୍ତଙ୍କ ପାଇଁ ଉପଯୁକ୍ତ ପୁଷ୍ଟିକର ଖାଦ୍ୟ କଳ୍ପନା କରିବା ସ୍ୱପ୍ନ। ତଥାପି ଯେତିକି ଖାଦ୍ୟ ଦ୍ରବ୍ୟ ଆମ ଦେଶରେ ଉତ୍ପନ୍ନ ହେଉଛି ତାର ଉପଯୁକ୍ତ ବଣ୍ଟନ ହୋଇପାରୁନାହିଁ। କେତେକ ଅଞ୍ଚଳରେ ଖାଦ୍ୟର ପରିମାଣ ଅତ୍ୟଧିକ ହେବା ଫଳରେ ନଷ୍ଟୀକରଣ ବୃଦ୍ଧି ପାଉଛି, ମାତ୍ର ଅନ୍ୟ କେତେକ ସ୍ଥାନରେ ସେହି ଖାଦ୍ୟର ଅଭାବ ଦେଖାଯାଉଛି। ଏହା ବ୍ୟତୀତ ଆମ ଦେଶର ଅଧିକାଂଶ ଲୋକେ ଅଶିକ୍ଷିତ। ସାଧାରଣ ଖାଦ୍ୟରୁ କିପରି ଉପଯୁକ୍ତ ପୁଷ୍ଟି ମିଳିପାରିବ ସେ ବିଷୟରେ ସେମାନେ ଅଜ୍ଞ, ତେଣୁ ପୁଷ୍ଟି ସମ୍ବନ୍ଧରେ ସଚେତନତା ଆବଶ୍ୟକ। ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେଲେ ସମସ୍ତେ ଆବଶ୍ୟକ ପରିମାଣରେ ଖାଦ୍ୟ ଏବଂ ପୁଷ୍ଟି ପାଇପାରିବେ ଏବଂ ଖାଦ୍ୟଭାବ ଜନିତ ରୋଗ ଦେଖାଯିବ ନାହିଁ। ବିଭିନ୍ନ ଉପାୟରେ ଖାଦ୍ୟଦ୍ରବ୍ୟର ଉପଲବ୍ଧି ବୃଦ୍ଧି କରାଯାଇ ସମସ୍ତଙ୍କୁ ଆବଶ୍ୟକୀୟ ପୁଷ୍ଟି ଯୋଗାଇ ଦିଆଯାଇ ପାରିବ। ଏହି ଉପାୟଗୁଡ଼ିକ ହେଲା ଖାଦ୍ୟ ସାମଗ୍ରୀର ଉତ୍ପାଦନ ବୃଦ୍ଧି, ଖାଦ୍ୟର ସଞ୍ଚୟ ସମୟରେ ଏହାର ନଷ୍ଟ କମ୍ କରିବା, ପଚନଶୀଳ ଖାଦ୍ୟ ସାମଗ୍ରୀର ସଂରକ୍ଷଣ, ଶସ୍ୟବୀଜ ଓ ସିମ୍ବିକ ବୀଜର ଉନ୍ନତ ଧରଣର ପେଶିବା ପଦ୍ଧତି, ମୂଳଜାତୀୟ ଖାଦ୍ୟରେ ତୈଳବୀଜ ମିଶାଇବା, ତୈଳବୀଜରୁ ଅଧିକ ପରିମାଣ ତୈଳ ଉତ୍ପାଦନ କରିବା, କେତେକ ଖାଦ୍ୟରେ ଆବଶ୍ୟକୀୟ ପୁଷ୍ଟି ଓ ଆମିନୋ ଏସିଡ୍ ମିଶାଇ ଖାଦ୍ୟରେ ଥିବା ପୁଷ୍ଟିସାରର ମାନ ବୃଦ୍ଧି କରିବା, ଖାଦ୍ୟରେ କିଛି ପରିମାଣରେ ଭିଟାମିନ୍ ଧାତୁସାର ମିଶାଇବା। ଏ ସମସ୍ତ ଉପାୟରେ ଉନ୍ନତ ଖାଦ୍ୟ ଓ ଉପଯୁକ୍ତ ପୁଷ୍ଟି ସରକାରଙ୍କ ଦ୍ୱାରା ଜନସାଧାରଣଙ୍କୁ ଯୋଗାଇ ଦିଆଯାଇ ପାରିବ। ଏଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତି ହେଉଛି। ଗୃହରେ ଉପଯୁକ୍ତ ଖାଦ୍ୟ ଚୟନ ଅବଲମ୍ବନ କଲେ ଉତ୍କୃଷ୍ଟ ଧରଣର ଖାଦ୍ୟ ପ୍ରସ୍ତୁତ କରାଯାଇପାରିବ। ପନିପରିବା ଗୁଡ଼ିକୁ ଠିକ୍ ସିଝିଯିବା ପର୍ଯ୍ୟନ୍ତ ରନ୍ଧନ କରିବା ଉଚିତ। ଅଧିକ ସିଦ୍ଧ କଲେ ଏହାର ଗନ୍ଧ ବିକୃତ ହୁଏ, ଯେପରି ପିଆଜ ଅଧିକ ରାନ୍ଧିଲେ ଏଥିର ଗନ୍ଧ କମିଯାଏ, ମାତ୍ର କୋବି ଭଳି ପରିବା ଅଧିକ ରାନ୍ଧିଲେ ଏହାର ଗନ୍ଧ ବୃଦ୍ଧି ପାଏ। ପରିବା ରାନ୍ଧିବା ପୂର୍ବରୁ ଅଦରକାରୀ ଅଂଶ ଗୁଡ଼ିକୁ କାଟିଦେବା ଉଚିତ। ପରିବା ରାନ୍ଧିବା ସମୟରେ ଜଳଦ୍ରାବ୍ୟ ଜୀବସାର କିଛି ପରିମାଣରେ ନଷ୍ଟ ହୋଇଯାଏ, ଭିଟାମିନ୍ ସି ସମ୍ପୂର୍ଣ୍ଣ ନଷ୍ଟ ହୁଏ, ମାତ୍ର ଥାୟାମିନ୍ 20% ନଷ୍ଟ ହୋଇଥାଏ। ତେଣୁ ପନିପରିବା ରାନ୍ଧିବା ସମୟରେ କେତୋଟି ବିଷୟ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ପ୍ରଥମ, ପରିବା କାଟିବା ପୂର୍ବରୁ ଭଲ ଭାବରେ ଧୋଇଦେବା। ରାନ୍ଧିବା ପୂର୍ବରୁ ପରିବା କାଟିବା ଓ ଆବଶ୍ୟକ ଅନୁସାରେ ଜଳ ଦେଇ ରାନ୍ଧିବା, ଅଧିକ ଜଳ ଫୋପାଡ଼ିବା ନାହିଁ, ତାକୁ ଆମେ ସୁପ୍ ଭାବରେ ବ୍ୟବହାର କରିପାରିବା। ଠିକ୍ ସିଦ୍ଧ ହେବା ପର୍ଯ୍ୟନ୍ତ ରାନ୍ଧିବା ଉଚିତ, ଅଧିକ ସିଦ୍ଧ କରିବା ନାହିଁ। ଆଳୁ, କନ୍ଦମୂଳ, ସାରୁ ଚୋପା ସହ ସିଝେଇବା ଦରକାର, ଯାହାଦ୍ୱାରା ଭିଟାମିନ୍ ସି ସଂରକ୍ଷଣ ହୋଇପାରିବ ଏବଂ ସ୍ୱାଦ ମଧ୍ୟ ଭଲ ହୋଇଥାଏ। ପରିବାକୁ ରାନ୍ଧିବା ସମୟରେ ଯଦି ଫୁଟିବାକୁ ଆରମ୍ଭ ହୁଏ ତାହେଲେ ଧୀର ଜାଳ ଦେଇ ରାନ୍ଧିବା ଉଚିତ। ରାନ୍ଧିବା ସମୟରେ ଖାଇବା ସୋଡ଼ା ବ୍ୟବହାର କରିବା ଉଚିତ ନୁହେଁ। ଶାଗ ଜାତୀୟ ପରିବାକୁ କାଟି ସାରିବା ପରେ ଅଧିକ ସମୟ ପାଣିରେ ରଖିବା ଉଚିତ ନୁହେଁ। ପରିବାର ସବୁଜ ରଙ୍ଗକୁ ସଂରକ୍ଷଣ କରିବାକୁ ହେଲେ

ରାନ୍ଧିବା ସମୟରେ ପ୍ରଥମେ 2 ମିନିଟ୍ ଘୋଡ଼ଣି ଦେବା ଉଚିତ ନୁହେଁ, କାରଣ ପରିବାରେ ଥିବା ଉଦ୍ବାୟୀ ଅମ୍ଳ ବାହାରକୁ ବାହାରିଯିବ ଓ ସବୁଜ ରଙ୍ଗର ପରିବର୍ତ୍ତନ ହେବ।

0: ପରିବାର ବଡ଼ ହେଲେ ଅଭାବ ଅନାଟନ ଦେଖାଦିଏ, ଆଉ ଏଇ ଅଭାବ ଅନାଟନର ଶିକାର ହୁଅନ୍ତି ପିଲାମାନେ। ବାଧ୍ୟ ହୁଅନ୍ତି ପିତାମାତା ପିଲାମାନଙ୍କୁ ଶିଶୁ ଶ୍ରମିକ ରୂପେ କାମ କରାଇବାକୁ। ଏଇଠି ଶିଶୁର ଭବିଷ୍ୟତ ନଷ୍ଟ ହୋଇଥାଏ। ପିଲାମାନଙ୍କର ବିକାଶ ପାଇଁ ପିତାମାତା, ପରିବାର, ସମାଜ ଓ ଦେଶର ଅନେକ କର୍ତ୍ତବ୍ୟ ରହିଛି। ତେବେ ପିଲାମାନଙ୍କୁ ଏଇ ଶିଶୁ ଶ୍ରମରୁ ନିବୃତ୍ତ କରିବା ପାଇଁ ଆମର ଆଇନରେ ବ୍ୟବସ୍ଥା ହୋଇଛି। ଆଜି ଆସନ୍ତୁ ଶୁଣିବା ଶିଶୁ ଶ୍ରମିକ ଆଇନ ସମ୍ପର୍କରେ, କହୁଛନ୍ତି ଡକ୍ଟର ସୁକାନ୍ତ କୁମାର ଦ୍ୱିବେଦୀ।
1: ଆଇନ ଅନୁସାରେ ଯେଉଁ ବାଳକ ଓ ବାଳିକା 18 ବର୍ଷ ପ୍ରାପ୍ତ ହୋଇନଥିବେ ସେମାନଙ୍କୁ ଶିଶୁ ବା ଇଂରାଜୀରେ ଜୁଭେନାଇଲ ବୋଲି କୁହାଯିବ। ଶିଶୁ ଶ୍ରମିକ ନିଷିଦ୍ଧ ଆଇନରେ କୁହାଯାଇଛି ଯେ 14 ବର୍ଷରୁ କମ୍ ପିଲାମାନେ ଘରୋଇ ଚାକର ହୋଇପାରିବେ ନାହିଁ, କିମ୍ବା ହୋଟେଲ, ଢାବା, ରେସ୍ତୋରାଁ ଅବା ଯେକୌଣସି ଶ୍ରମ ଭିତ୍ତିକ କାର୍ଯ୍ୟରେ ନିଯୁକ୍ତ ହୋଇପାରିବେ ନାହିଁ। ଏହାର ଉଲ୍ଲଙ୍ଘନରେ ସମ୍ପୃକ୍ତ ବ୍ୟକ୍ତି ବା ମାଲିକମାନଙ୍କୁ 3 ମାସରୁ 1 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ସହ 10,000ରୁ 20,000 ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଏହାକୁ କଡ଼ାକଡ଼ି ଭାବରେ କାର୍ଯ୍ୟକାରୀ କରିବାର ନିର୍ଦ୍ଦେଶ ଦିଆଯାଇଛି। ପୁଣି ଅଧ୍ୟାଦେଶରେ ଉଲ୍ଲେଖ ରହିଛି ଯେ ସରକାରୀ କର୍ମଚାରୀମାନେ ନିଜ ନିଜର ପରିବାର ପାଇଁ ଶିଶୁ ଶ୍ରମିକମାନଙ୍କୁ ନିୟୋଜନ କରିନାହାନ୍ତି ବୋଲି ଅବିଳମ୍ବେ ଘୋଷଣାନାମା ପ୍ରଦାନ କରିବେ। ସୁପ୍ରିମକୋର୍ଟ ପିପୁଲ୍ସ ୟୁନିୟନ ଫର୍ ଡେମୋକ୍ରାଟିକ୍ ରାଇଟ୍ସ ମକରଦମା, ଯାହାକୁ ଏସିଆଡ୍ କେସ୍ ବୋଲି କୁହାଯାଏ, ସେଥିରେ 14 ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଖଣି, ଖାଦାନ ଓ ବିପଦ ସଂକୁଳ ଜାଗାରେ କାମ କରାଇବା ଅପରାଧ, ଜାତିସଂଘର ସନନ୍ଦ ଅନୁସାରେ ଶିଶୁ ଶ୍ରମକୁ ସଭ୍ୟ ରାଷ୍ଟ୍ର ସବୁ ଆନ୍ତର୍ଜାତିକ ସ୍ତରରେ ମାନବିକ ଅଧିକାର ଉଲ୍ଲଙ୍ଘନ ଓ ଅପରାଧ ଭାବରେ ଗ୍ରହଣ କରିଛନ୍ତି। 6 ବର୍ଷରୁ 14 ବର୍ଷ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ବାଧ୍ୟତାମୂଳକ ଭାବେ ବିନା ଖର୍ଚ୍ଚରେ ପ୍ରାଥମିକ ଶିକ୍ଷା ପ୍ରଦାନ ସାମ୍ବିଧାନିକ ଅଧିକାରକୁ କାର୍ଯ୍ୟକାରୀ କରିବା ଏବେ ରାଷ୍ଟ୍ରର ଦାୟିତ୍ୱ, ତେଣୁ ସର୍ବଶିକ୍ଷା ଅଭିଯାନର ସଫଳତା ସମୟ ହିଁ କହିବ। ଜାତିସଂଘରେ ଗୃହୀତ ଶିଶୁମାନଙ୍କର ଅଧିକାର ସନନ୍ଦ ବା କନଭେନସନ ଅନ୍ ଦି ରାଇଟ୍ସ ଅଫ୍ ଦି ଚାଇଲ୍ଡ ରେ ଶିଶୁର ସୁରକ୍ଷା ଓ ମର୍ଯ୍ୟାଦାର ସହ ବଞ୍ଚିବାର ଅଧିକାର, ସାମାଜିକ ବ୍ୟବସ୍ଥାରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ଓ ଉନ୍ନତି ପଥରେ ଅଗ୍ରସର ହେବା ବିଷୟଗୁଡ଼ିକରେ ଗୁରୁତ୍ୱ ଦିଆଯାଇଛି। ତେଣୁ ଶିଶୁକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯାଇପାରିବ ନାହିଁ। ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ପ୍ରସିଦ୍ଧ ସିଲାବାସ୍ରା ମକରଦମାରେ ଏକ ଯୁଗାନ୍ତକାରୀ ରାୟରେ ଯେଉଁ ଶିଶୁମାନେ ଆଇନର ଖିଲାପ କରନ୍ତି ସେମାନଙ୍କୁ ଅପରାଧୀ ଭାବେ ବିବେଚନା ନକରି ଦେଶର ବିଭିନ୍ନ ଜେଲ୍ରେ ଅଟକ ଥିବା ସମସ୍ତ ଶିଶୁଙ୍କୁ ତୁରନ୍ତ ଖଲାସ କରି ସେମାନଙ୍କୁ ଶିଶୁ ବିହାର, ଆବାସିକ ବିଦ୍ୟାଳୟ ଓ ସେମାନଙ୍କର ବୌଦ୍ଧିକ ବିକାଶ ପାଇଁ ଉପଯୁକ୍ତ ବ୍ୟକ୍ତିବିଶେଷ ଓ ଉପଯୁକ୍ତ ଅନୁଷ୍ଠାନକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଶିଶୁମାନେ ଦେଶର ଭବିଷ୍ୟତ, ଜେଲ୍ ପିଲାମାନଙ୍କ ପାଇଁ ଉପଯୁକ୍ତ ନୁହେଁ ବୋଲି ସୁପ୍ରିମକୋର୍ଟ ଏହି ରାୟରେ ସ୍ପଷ୍ଟ କରିଛନ୍ତି। ଜେଲ୍ ଇଜ୍ ହାର୍ଡଲି ଏ ପ୍ଲେସ୍ ଫର୍ ଏ ଚାଇଲ୍ଡ। ଭାରତୀୟ ପିଙ୍ଗଳ କୋଡ଼ ଅନୁସାରେ 7 ବର୍ଷରୁ କମ୍ ବୟସର ପିଲା ଅପରାଧ କଲେ ଏହାକୁ ଅପରାଧ ବୋଲି ଧରାଯିବ ନାହିଁ। ସେପରି 7 ବର୍ଷରୁ ଅଧିକ ଓ 12 ବର୍ଷରୁ କମ୍ ବୟସର ପିଲା କୌଣସି ଅପରାଧ କଲେ ଯେହେତୁ ତାର ବୁଝିବାର ଶକ୍ତି ପରିପକ୍ୱ ହୋଇନଥାଏ ତାହା ଅପରାଧ ବୋଲି ଧରାଯିବ ନାହିଁ। ଜୁବେନାଇଲ୍ ଜଷ୍ଟିସ୍ ଆଇନ ଅନୁସାରେ ବାଳ ଅପରାଧୀ ବୋଲି କୌଣସି ଶବ୍ଦ ବ୍ୟବହାର କରାଯାଇ ନାହିଁ। ଏହିପରି ପରିତ୍ୟକ୍ତ ପିତୃମାତୃହୀନ ଶିଶୁ ଯେଉଁମାନେ ରାସ୍ତାକଡ, ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ, ମୁସାଫିର ଖାନାରେ ଜୀବନ କଟାନ୍ତି ସେମାନଙ୍କୁ ଜୁବେନାଇଲ୍ ୱେଲଫେୟାର କମିଟି ସାହାଯ୍ୟରେ ଥଇଥାନ କରିବା ପାଇଁ ଆଇନଗତ ବ୍ୟବସ୍ଥା ରହିଛି, ଯାହା ରାଷ୍ଟ୍ରର କର୍ତ୍ତବ୍ୟ। ଏହି ପରିପ୍ରେକ୍ଷୀରେ ଶିଶୁ ଦୋଷୀ ପ୍ରମାଣିତ ହେଲେ ମଧ୍ୟ ତାକୁ କୌଣସି ଦଣ୍ଡ ଦିଆଯାଇପାରିବ ନାହିଁ। ତାହାର ଭଲ ଆଚରଣ, ଚରିତ୍ର ଶୁଦ୍ଧି, ମାନସିକତାର ପରିବର୍ତ୍ତନ ଓ ସଂସ୍କାର ପାଇଁ ସୁଚାଳିକା ବା ବଣ୍ଡ ନିଆଯାଇ ଅଥବା ତାର ଅଭିଭାବକଙ୍କର ଜାମିନରେ ଶିଶୁକୁ ଛାଡ଼ କରିବା ପାଇଁ ଆଇନରେ ଲେଖାଯାଇଅଛି। କେତେକ କେସ୍ରେ ଅପରାଧର ଗୁରୁତ୍ୱକୁ ଦେଖି ଶିଶୁ ବିହାର ଅର୍ଥାତ୍ ଜୁବେନାଇଲ୍ ହୋମ୍ ଅଥବା ପ୍ରୋବେସନ୍ ଅଫିସରଙ୍କର ହେପାଜତରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ପର୍ଯ୍ୟନ୍ତ ରଖାଯାଏ, ଯାହାଦ୍ୱାରା ଶିଶୁର ଚରିତ୍ର ଓ ଆଚରଣରେ ସଂସ୍କାର ଆସିବ ଓ

0: ସମାଜର ମୁଖ୍ୟ ସ୍ରୋତରେ ମିଶି ସୁନାଗରିକ ହେବା ପାଇଁ ସୁଯୋଗ ପାଇବ, କହିବା ଜରୁରୀ। ଶିଶୁ ଶ୍ରମ ନିଶ୍ଚିତ ଭାବରେ ଶିଶୁ ବିକାଶ କ୍ଷେତ୍ରରେ ପ୍ରଧାନ ଅନ୍ତରାୟ। ଯେଉଁ ବ୍ୟକ୍ତିବିଶେଷ ଓ ସଂଗଠନ ଶିଶୁ ଓ ତାର ପିତାମାତା ବା ଅଭିଭାବକଙ୍କର ଦାରିଦ୍ର୍ୟ, ଅନାଟନ ଓ ସରଳତାର ସୁଯୋଗ ନେଇ ସେମାନଙ୍କୁ କରାୟତ୍ତ କରି ଅନେକ କ୍ଷେତ୍ରରେ ପିଲାଙ୍କୁ ଚାକିରି ଦେବାର ମିଥ୍ୟା ପ୍ରତିଶ୍ରୁତି ଓ ଅର୍ଥଳାଳସା ଦେଖାଇ ଦେଶ ବିଦେଶକୁ ଶ୍ରମିକ ଭାବେ ଚାଲାଣ କରୁଛନ୍ତି ଓ ଚୋରାରେ ସମାଜର କେତେକ ଅବାଞ୍ଛିତ ବ୍ୟକ୍ତି ଏହାକୁ ରୀତିମତ ଏକ ବ୍ୟବସାୟିକ ଭାବେ ନେଇଛନ୍ତି। ସେମାନଙ୍କୁ ଆଇନର ସମ୍ମୁଖକୁ ଆଣି ଉପଯୁକ୍ତ ଦଣ୍ଡବିଧାନ ପାଇଁ ପଦକ୍ଷେପ ନେବା ପ୍ରଶାସନର ଦାୟିତ୍ୱ। ତେଣୁ ଶ୍ରମ ବିଭାଗର ଏଥିପ୍ରତି କଡ଼ା ନଜର ଓ ତତ୍ପରତା ନ ରହିଲେ ଶିଶୁ ଶ୍ରମ ହ୍ରାସ ପାଇବ ନାହିଁ। ସୁପ୍ରିମକୋର୍ଟ MC ମେହେଟା ମକର୍ଦ୍ଦମାରେ ଦେଶରେ ଶିଶୁ ଶ୍ରମିକମାନଙ୍କର ଦୁରବସ୍ଥାକୁ ହୃଦୟଙ୍ଗମ କରି ସେମାନଙ୍କର ବହୁବିଧ ଉନ୍ନତି ପାଇଁ ସରକାରଙ୍କୁ ଶିଶୁ ଶ୍ରମିକ ପୁନର୍ବସତି ପାଣ୍ଠି ଅର୍ଥାତ୍ ଚାଇଲ୍ଡ ଲେବର୍ ରିହାବିଲିଟେସନ୍ ଫଣ୍ଡ ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏ ଦିଗରେ ଆଶାଜନକ କାମ ହୋଇନାହିଁ। ସେହିପରି ବିଶାଲଜିତ ଓ ଗୌରବ ଜେନ ଜନସ୍ୱାର୍ଥ ମାମଲାରେ ବିଚାର କରି ଶିଶୁମାନଙ୍କୁ ଯୌନ ନିର୍ଯାତନାରୁ ମୁକ୍ତ କରିବା ଓ ଗଣିକାଙ୍କ ପିଲାମାନଙ୍କୁ ଥଇଥାନ କରି ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଓ ବିଦ୍ୟାଳୟରେ ଅନ୍ୟ ପିଲାଙ୍କ ପରି ଶିକ୍ଷା ଦେବା ରାଷ୍ଟ୍ରର କର୍ତ୍ତବ୍ୟ ବୋଲି କୋର୍ଟ ରାୟ ଦେଇଛନ୍ତି। ଭାରତର ଏକ ତୃତୀୟାଂଶ ଜନସଂଖ୍ୟା ହେଉଛନ୍ତି ଶିଶୁ, ତେଣୁ ଦେଶର ସମୃଦ୍ଧି ଶିଶୁମାନଙ୍କର ଅଭିବୃଦ୍ଧି ଉପରେ ନିର୍ଭର କରେ। ସହରାଞ୍ଚଳ ବୃଦ୍ଧି କାରଣରୁ ସମଗ୍ର ବିଶ୍ୱରେ ସହର ଓ ନଗରଗୁଡ଼ିକରେ କୋଟି କୋଟି ଶିଶୁ ଗୁରୁତ୍ୱପୂର୍ଣ୍ଣ ସେବାରୁ ବାଦ ପଡୁଛନ୍ତି ବୋଲି ୟୁନିସେଫ ବିଶ୍ୱର ଶିଶୁଙ୍କର ସ୍ଥିତି 2010-12 ରିପୋର୍ଟ ମାଧ୍ୟମରେ ଦର୍ଶାଇଛନ୍ତି। ସେ ଯାହା ହେଉ, କ୍ଷୁଧା ଓ ଅନାହାର ମୃତ୍ୟୁ, ସମ୍ବିଧାନ ଓ ମାନବିକ ଅଧିକାର ସମ୍ବନ୍ଧୀୟ ଜାତିସଂଘର ସମସ୍ତ ଇସ୍ତାହାର ସନନ୍ଦକୁ କ୍ଷୁର୍ଣ୍ଣ କରୁଛି। ତେଣୁ ପେଟର ଜ୍ୱାଳାରୁ ରକ୍ଷା ପାଇଁ ପିତାମାତା ବାଧ୍ୟ ହୋଇ ତାର ଛୋଟ ପିଲାକୁ ଶିଶୁ ଶ୍ରମିକ ଭାବେ ଅଥବା ସହରର ଗଳିକନ୍ଦିରୁ ଜରି ଗୋଟାଇ 2 ପଇସା ରୋଜଗାର କରିବା ପାଇଁ ପଠାଉଛି। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ଶିଶୁମାନଙ୍କୁ ସେମାନଙ୍କର ଅଧିକାର ଓ ସୁରକ୍ଷା ପାଇଁ ଥିବା ଆଇନକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଠିକ୍ ଭାବେ ପ୍ରୟୋଗ ତଥା କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ଶିଶୁ ଅଧିକାର ଆୟୋଗ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କର ସହାୟତାରେ ଏକ ନୋଡାଲ ଏଜେନ୍ସି ଭାବେ ଜୁବିନାଇଲ ଜଷ୍ଟିସ୍ ଆଇନକୁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ସଦ୍ୟ ପ୍ରସ୍ତାବିତ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଦ୍ୱାରା ହେଉ ବା ଅନ୍ୟ ବିକଳ୍ପ ବ୍ୟବସ୍ଥା ମାଧ୍ୟମରେ ଶିଶୁ ଶ୍ରମିକର ପିତାମାତାଙ୍କର ଅର୍ଥନୈତିକ ଅବସ୍ଥା ନ ସୁଧୁରିଲେ ଓ ଦାରିଦ୍ର୍ୟ ନ କମିଲେ ଦେଶରେ ଶିଶୁ ଶ୍ରମ ଲାଗି ରହିବ। ଏଭଳି ପରିସ୍ଥିତିରେ ଶିଶୁ ଅଧିକାର ଆଇନ ଓ ନ୍ୟାୟ ବ୍ୟବସ୍ଥା ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାହା ବାସ୍ତବବାଦୀ ଓ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ। ଏ ଦିଗରେ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି ରାଜ୍ୟକୁ ଶିଶୁ ଶ୍ରମିକ ମୁକ୍ତ ରାଜ୍ୟ କରିବା ପାଇଁ ସମସ୍ତଙ୍କର ସହଯୋଗ ଏକାନ୍ତ କାମ।
1: ଆଲୋଚନାଟିଏ ଶୁଣିବା ବିନୟ ଓ ବିବେକ। ଆଲୋଚନା କରୁଛନ୍ତି ରୀତିମୁକ୍ତା ମହାନ୍ତି।
2: ଆମ ବ୍ୟବହାରରେ ଯାହା କିଛି ଦେଖାଯାଏ ସେସବୁ ଆମ ବିଚାରର ଦାନ। ଉତ୍ତମ ବିଚାର ହିଁ ଉତ୍ତମ ଆଚରଣ ରୂପେ ପ୍ରକଟ ହୋଇ ଆମ ଅଭ୍ୟାସରେ ପରିଣତ ହୁଏ। ଭଲ ଭଲ ଅଭ୍ୟାସ ମିଶି ଆମ ଚରିତ୍ର ନିର୍ମାଣ କରେ। ଆମ ଚରିତ୍ର ହିଁ ଆମର ବ୍ୟକ୍ତିତ୍ୱ, ତାହା ହିଁ ଆମକୁ ଚିହ୍ନାଇ ଦିଏ। ମୋଟାମୋଟି ଭାବେ କୌଣସି ବ୍ୟକ୍ତି ନିଜ ବ୍ୟବହାର ଦ୍ୱାରା ଜଣାଯାଇଥାଏ। ଆମର କାର୍ଯ୍ୟ ଏବଂ ବ୍ୟବହାର ଦ୍ୱାରା ଆମ ଭିତରେ ସଜାଯାଇଥିବା ସଦ୍ଗୁଣ ହିଁ ପ୍ରକଟିତ ହୁଏ। ତେଣୁ ସର୍ବଦା ଉତ୍ତମ ସଦ୍ଗୁଣ ପ୍ରତି ସଜାଗ ଏବଂ ସାବଧାନ ରହିବା ଉଚିତ। ବିନୟ ଏବଂ ବିବେକ ଏପରି 2 ସଦ୍ଗୁଣ ଯାହାଦ୍ୱାରା ଆମେ ନିଜେ ଏବଂ ନିଜ ପାଖ ପଡ଼ୋଶୀଙ୍କ ଜୀବନକୁ ସୁନ୍ଦର ଓ ଶ୍ରେଷ୍ଠ କରିପାରିବା। ବିଦ୍ୟା ଦ୍ୱାରା ବିନୟ ଲାଭ ହୋଇଥାଏ, ବିନୟ ଦ୍ୱାରା ପାତ୍ରତା ଲାଭ ହୁଏ ଏବଂ ପାତ୍ରତା ଦ୍ୱାରା ଧନ ଅର୍ଥାତ୍ ଅର୍ଥ ଲାଭ ହୁଏ। ଧନ ଲାଭ ଦ୍ୱାରା ବ୍ୟକ୍ତି ସେହି ଧନକୁ ଧାର୍ମିକ ଏବଂ ସାମାଜିକ ପ୍ରୟୋଜନରେ ବିନିଯୋଗ କରନ୍ତି। ସେତେବେଳେ ଯେଉଁ ଆତ୍ମସନ୍ତୋଷ ମିଳେ ତାହା ହିଁ ପ୍ରକୃତ ସୁଖ। ତେଣୁ ଶ୍ଳୋକରେ କୁହାଯାଇଛି, ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଜାତି ପାତ୍ରତାମ୍, ପାତ୍ରତ୍ୱାତ୍ ଧନମାପ୍ନୋତି ଧନାତ୍ ଧର୍ମ ସ୍ତତଃ ସୁଖମ୍। ବ୍ୟକ୍ତିଠାରେ ଯେଉଁ ପରିମାଣରେ ବିଦ୍ୟାର ବିକାଶ ହୁଏ ସେହି ପରିମାଣରେ ସେ ନମ୍ର ହୋଇଯାଏ। ବିଦ୍ୟାବିହୀନ ବ୍ୟକ୍ତିର ଆଚରଣ ଶୁଷ୍କ ଏବଂ ଶିଷ୍ଟତା ବିହୀନ ହୋଇଥାଏ, ଫଳଭରା ଶାଖା ନଈ ପଡ଼େ। ସେହିପରି ବିଦ୍ୟା ଦ୍ୱାରା ସମ୍ପନ୍ନ ବ୍ୟକ୍ତି ମଧ୍ୟ ବିଦ୍ୟା ଲାଭ କରି ବିନମ୍ର ହୁଅନ୍ତି।

0: ଯେପରି ଶୁଷ୍କ ମେଘଖଣ୍ଡମାନ ଉଚ୍ଚ ଆକାଶରେ ଘୁରି ବୁଲୁଥାନ୍ତି, କିନ୍ତୁ ଯେତେବେଳେ ସେଗୁଡ଼ିକ ଜଳରେ ଭାସିଯାଆନ୍ତି ସେତେବେଳେ ସେଗୁଡ଼ିକ ଭୂମିର ନିକଟବର୍ତ୍ତୀ ହୋଇ ଜଳବର୍ଷା କରନ୍ତି। ମହାପୁରୁଷମାନଙ୍କର ଏପରି ଅନେକ ଦୃଷ୍ଟାନ୍ତ ରହିଛି ଯେଉଁଥିରୁ ସେମାନଙ୍କର ବିନମ୍ରତା ପ୍ରକଟିତ ହୋଇଥାଏ, ସେମାନେ ପ୍ରକୃତରେ ବିନୟ ଭୂଷିତ ହୋଇଥାନ୍ତି। ଭାରତର ପ୍ରଥମ ରାଷ୍ଟ୍ରପତି ଦେଶରତ୍ନ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀ ସେତେବେଳେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରୂପେ ନିର୍ବାଚିତ ହୋଇଥିଲେ। ତାହା ଏକ ସମ୍ମାନୀୟ ତଥା ଗୌରବଶାଳୀ ପଦ ଥିଲା। ଥରେ ସେ ପ୍ରୟାଗର ଲିଡର ସମ୍ବାଦପତ୍ରର ସମ୍ପାଦକ ଶ୍ରୀ ଚିନ୍ତାମଣିଙ୍କ ସହିତ ସାକ୍ଷାତ କରିବା ପାଇଁ ଆସିଥିଲେ। ସାକ୍ଷାତ ପାଇଁ ଚପରାସୀଙ୍କୁ କାର୍ଡ଼ଟି ଦେଲେ। ଚପରାସୀ ସମ୍ପାଦକଙ୍କ ଟେବୁଲ ଉପରେ କାର୍ଡ଼କୁ ରଖି ଫେରି ଆସିଲା ଏବଂ ତାଙ୍କୁ ଅପେକ୍ଷା କରିବାକୁ କହିଲା। ରାଜେନ୍ଦ୍ର ବାବୁଙ୍କ ଲୁଗା ବର୍ଷାରେ ଭିଜି ଯାଇଥିଲା। ଅବସର ସମୟ ମିଳିବାରୁ ସେଠାରେ ଥିବା ମଜୁରିଆମାନଙ୍କ ଉହ୍ନେଇ ପାଖକୁ ଚାଲିଗଲେ। ତାଙ୍କ ହାତ ଓ ଲୁଗା ଶୁଖାଇବାକୁ ଲାଗିଲେ। କିଛି ସମୟରେ ସମ୍ପାଦକଙ୍କ ଦୃଷ୍ଟି କାର୍ଡ଼ ଉପରେ ପଡ଼ିଲା। ସେ ବ୍ୟସ୍ତ ହୋଇ ତାଙ୍କୁ ସ୍ୱାଗତ ପାଇଁ ନିଜେ ଦୌଡ଼ି ଆସିଲେ। ତାଙ୍କୁ ମୁଲିଆମାନଙ୍କ ଉହ୍ନେଇ ପାଖରେ ହାତ ଓ ଲୁଗା ଶୁଖାଉଥିବାର ଦେଖିବାକୁ ମିଳିଲା। ସମ୍ପାଦକ ମହୋଦୟ ସେଥିପାଇଁ କ୍ଷମା ମାଗିଲେ। ରାଜେନ୍ଦ୍ର ବାବୁ ହସି ହସି କହିଲେ, ଏଥିରେ କ'ଣ ଅଛି, ଲୁଗା ଶୁଖେଇବା ତ ଗୋଟିଏ କାମ ଥିଲା, ୟା ଭିତରେ ତାହା ହୋଇଗଲା, ଖୁବ୍ ଭଲ ହେଲା। ଏପରି ଥିଲେ ବିନମ୍ରତାର ମୂର୍ତ୍ତି ରାଜେନ୍ଦ୍ର ବାବୁ। ଡକ୍ଟର ମହେନ୍ଦ୍ରନାଥ ସରକାର କଲିକତାର ପ୍ରସିଦ୍ଧ ଡାକ୍ତର ଥିଲେ। ଥରେ ସେ ରାମକୃଷ୍ଣ ପରମହଂସଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ପରମହଂସଜୀ ବଗିଚାରେ ବୁଲୁଥିଲେ। ତାଙ୍କୁ ମାଳୀ ବୋଲି ଭାବି ଡାକ୍ତର ସାହେବ କହିଲେ, ଓ ମାଳୀ, କିଛି ଫୁଲ ଆଣିଦିଅ, ମୁଁ ପରମହଂସଙ୍କୁ ସାକ୍ଷାତ କରିବି। ସେ ଭଲ ଭଲ ଫୁଲ ତୋଳି ତାଙ୍କୁ ଦେଲେ। କିଛି ସମୟ ପରେ ପରମହଂସଜୀ ସତ୍ସଙ୍ଗ ସ୍ଥାନରେ ପହଞ୍ଚିଥିଲେ। ଡାକ୍ତର ସରକାର ପରମହଂସଙ୍କର ବିନମ୍ରତାରେ ଚକିତ ହୋଇଗଲେ। ଯାହାଙ୍କୁ ମାଳୀ ବୋଲି ସେ ପ୍ରଥମେ ଭାବିଥିଲେ ସେ ହିଁ ପରମହଂସ। ସେ ଖୁବ୍ ଲଜ୍ଜିତ ହେଲେ। ଭଗବାନ ଶ୍ରୀକୃଷ୍ଣ ସେତେବେଳକୁ ଯୋଗେଶ୍ୱର ଶ୍ରୀକୃଷ୍ଣ ରୂପେ ବିଖ୍ୟାତ ହୋଇସାରିଥିଲେ। ପାଣ୍ଡବମାନଙ୍କ ରାଜସୂୟ ଯଜ୍ଞ ହେଲା। ଶ୍ରୀକୃଷ୍ଣ ସେହି ଯଜ୍ଞରେ ନିଜ ପାଇଁ ଯେଉଁ କାର୍ଯ୍ୟର ଦାୟିତ୍ୱ ନିଜେ ବାଛିଥିଲେ ତାହା ଥିଲା ଅତିଥିମାନଙ୍କର ପାଦ ଧୋଇବା, ଘୋଡ଼ାଙ୍କୁ ସଫା କରିବା ଏବଂ ଅଇଁଠାପତ୍ର ଉଠାଇବା। ଏହା ଥିଲା ଶ୍ରୀକୃଷ୍ଣଙ୍କ ମହାନତା, ଅର୍ଥାତ୍ ତାଙ୍କର ବିନମ୍ରତା। ପ୍ରତ୍ୟେକଙ୍କୁ ତ ବୁଦ୍ଧି ମିଳିଛି, କିନ୍ତୁ ବିବେକ ଖୁବ୍ କମ୍ ଲୋକଙ୍କ ପାଖରେ ଅଛି, ଯାହାଦ୍ୱାରା ସେମାନେ ନିଜର ବୁଦ୍ଧିର ଉପଯୁକ୍ତ ବିନିଯୋଗ କରିପାରୁଛନ୍ତି। ଶାରୀରିକ ଶ୍ରମ ଏବଂ ବୁଦ୍ଧିର ଭଣ୍ଡାର ନେଇ ଯଦି ବ୍ୟକ୍ତି ବିବେକ ଶୂନ୍ୟ ହୋଇଥାଏ ତେବେ ସବୁ କିଛି ବ୍ୟର୍ଥ ହୋଇଯିବ। ବୁଦ୍ଧି ଏବଂ ଶରୀର ବଳର ଉପଯୁକ୍ତ ବ୍ୟବହାର ତ ବିବେକ ଦ୍ୱାରା ହିଁ ହୋଇଥାଏ। ତରବରରେ ବିବେକ ପ୍ରୟୋଗ ନକରି କୌଣସି ଚିନ୍ତା ନକରି କେତେ ଲୋକ କାମ କରନ୍ତି, ପରେ ନିଜେ କରିଥିବା କାର୍ଯ୍ୟ ପାଇଁ ପଶ୍ଚାତ୍ତାପ କରିଥାନ୍ତି। ସେମାନଙ୍କୁ ବୁଦ୍ଧିମାନଙ୍କ ମଧ୍ୟରେ ବୁଦ୍ଧିହୀନ ବୋଲି କୁହାଯାଏ। ବିବେକର ସମୁଚିତ ପ୍ରୟୋଗ ନକରି କାମ କରିବା ପାଇଁ ନିଜର କ୍ଷତି ହୋଇଥାଏ ଏବଂ ଲୋକହସା ହେବାକୁ ପଡ଼ିଥାଏ। ତେଣୁ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ସେ ବିଷୟରେ ଉତ୍ତମ ରୂପେ ବୁଝି ବିଚାରି କାର୍ଯ୍ୟ କରିବା ଉଚିତ। ଆଜି ମଣିଷ ବିଜ୍ଞାନର ଡେଣା ଲଗାଇ ଆକାଶରେ ଉଡ଼ିବାରେ ଲାଗିଛି, ତଥାପି ତାକୁ ଶାନ୍ତି ସନ୍ତୋଷ ମିଳୁନାହିଁ। ଚାରିଆଡ଼େ ଜଟିଳତା, ଅଶାନ୍ତି, ବିକ୍ଷୋଭ ଏବଂ ସଂଘର୍ଷର ବାଦଲ ଢାଙ୍କି ରହିଛି। ମଣିଷ କ୍ଷୁବ୍ଧ ଏବଂ କ୍ଳାନ୍ତ। ଆକାଶ ଚିରି କାଳପୁରୁଷଙ୍କ ଡାକ କାନରେ ବାଜୁଛି, ରେ ମଣିଷ, ତତେ ଏଥିରେ ଶାନ୍ତି ମିଳିବ ନାହିଁ। ବିବେକର ଆଉ ଏକ ଡେଣା ସୃଷ୍ଟି କର, ଭିତର ଥିବା ଚେତନାର ବିକାଶ କର, ସେ ହିଁ ସନ୍ତୁଳନ ସୃଷ୍ଟି କରିପାରିବ, ତେବେ ଯାଇ ତୁ ସତ୍ୟ ବୁଝିପାରିବୁ ଏବଂ ତତେ ଶାନ୍ତି ମିଳିବ। ତେଣୁ ବିଜ୍ଞାନ ଏବଂ ବିବେକ ଦୁଇଟି ଡେଣା ସାହାଯ୍ୟରେ ଉଡ଼ିଲେ ବିକାଶର ଗଗନରେ ବାସ୍ତବ ବିଜୟ ମିଳିପାରିବ। କେବେ କେବେ ଏପରି ସମୟ ଆସେ ଯେତେବେଳେ ମନୁଷ୍ୟର ବିବେକକୁ ପରୀକ୍ଷାର କଷଟିରେ ପରୀକ୍ଷା କରିବାକୁ ପଡ଼ିଥାଏ। ସେଠାରେ ତାକୁ ଜ୍ଞାନ ମିଳିଯାଏ ଏବଂ ଅନୁଚିତକୁ ନୁହେଁ ଉଚିତକୁ ବରଣ କରିନିଏ। ତେଣୁ ବିନୟ ଓ ବିବେକ ଆମ ସମସ୍ତଙ୍କ ପାଖରେ ରହିବା ଉଚିତ।
1: ହଁ ଭଉଣୀ, ବର୍ଷା ଦିନରେ ଘର ଭିତରକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଘର ବାହାର ମଧ୍ୟ ସେଭଳି ପରିଷ୍କାର ରଖିବା। ଯେଉଁ ଗଛ ଗୁଡ଼ିକ ଅଧିକ ବଢ଼ିଯାଇଛି, ଲଟା ଜାତୀୟ ଗଛ, ତାକୁ ଆମେ କାଟିକି ଠିକ୍ ସାଇଜ୍ କରିକି ରଖିବା। ଅନାବନା ଗଛ, ଘାସ ଏସବୁକୁ ଉପାଡ଼ି ଦେବା। ବିଭିନ୍ନ ପ୍ରକାରର କୀଟନାଶକ ତରଳ ପଦାର୍ଥ ବଜାରମାନଙ୍କରେ ମିଳୁଛି, ତାକୁ ଆମେ ସଂଗ୍ରହ କରି ଘର ପୋଛିଲା ବେଳେ ବ୍ୟବହାର କଲେ ମଶା, ମାଛି, ପିମ୍ପୁଡ଼ି, ଅନ୍ୟାନ୍ୟ କୀଟ ଆଦି ଘରେ ହେବ ନାହିଁ। ରୋଷେଇ ଘରକୁ ସେମିତି ସବୁବେଳେ ସଫା ସୁତୁରା ରଖିବା। ଘରେ ବାସନ କୁସନ ବ୍ୟବହାର କରାଯାଉଥିବା ବିଭିନ୍ନ ପ୍ରକାର ଡବା, ବୋତଲ ଏସବୁକୁ ପୋଛାପୋଛି କରି ରଖିଲେ କୌଣସି ପ୍ରକାର ଫଙ୍ଗସ୍ ବା

କୌଣସି ଜୀବାଣୁ ହେବେ ନାହିଁ। ସେହିଭଳି ଆମେ ଏହି ବର୍ଷା ଦିନରେ କମ୍ ପରିମାଣର ଜିନିଷ କିଣିବା, ଅଟା, ମଇଦା, ବେସନ, ବାଦାମ ମଞ୍ଜି ଏହି ପ୍ରକାର ଜିନିଷ ଗୁଡ଼ିକ ନଷ୍ଟ ହୋଇଯିବାର ଆଶଙ୍କା ଅଛି। ବିଭିନ୍ନ ପ୍ରକାର ଡାଲି ମଧ୍ୟ ବେଶୀ ପରିମାଣରେ କିଣିବା ଉଚିତ ନୁହେଁ, ଏବଂ ଯାହା ବି ଆମେ କିଣୁଛୁ ତାକୁ ଯେଉଁଥିରେ ପବନ ପଶିପାରୁନଥିବ ସେଭଳି ଜାଗାରେ ବନ୍ଦ କରିକି ରଖିବା। ଯେଉଁଗୁଡ଼ିକ ଶୁଖେଇକି ରଖିବା କଥା ତାକୁ ମଧ୍ୟ ଶୁଖେଇ

ଖରା ସମୟରେ ଟିକେ ଶୁଖେଇକି ରଖିଲେ ଯାହା ବି ପୋକଜୋକ ହେଇଥିବେ ମରିଯିବେ, ଆଉ ପବନ ନ ବାଜୁଥିବା ଜାଗାରେ ରଖିଲେ ସେଗୁଡ଼ିକ ଭଲ ରହିବ। ଏଇଠି ଆମ ଭଉଣୀମାନଙ୍କୁ ଅନୁରୋଧ ଯେ ପିଲା ହୁଅନ୍ତୁ ବା ବୟସ୍କ ଲୋକ ହୁଅନ୍ତୁ, ବାହାରେ ନ ଖାଇ କିମ୍ବା ବାହାର ଜଳଖିଆ ନ ଆଣି ଘରେ ତିଆରି କରି ଗରମ ଥିବା ଅବସ୍ଥାରେ ନିଜେ ଖାଆନ୍ତୁ, ପରିବାରର ଅନ୍ୟ ସଦସ୍ୟଙ୍କୁ ଖୁଆନ୍ତୁ। ତେବେ ଭଉଣୀ, ଆଜି ତ ସମୟ ହୋଇଯାଇଛି, ଆଜି ପାଇଁ କାର୍ଯ୍ୟକ୍ରମକୁ ଏଇଠି ରଖି ରହୁଛୁ। ନମସ୍କାର।

ଏଥିସହିତ ଶେଷ ହେଲା ମହିଳା ମହଲ କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶେଷ ହେଲା ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଭକ୍ତିଗୀତ। ଭକ୍ତିଗୀତର ପ୍ରଥମେ ଶିଳ୍ପୀ ନମିତା ଅଗ୍ରୱାଲ, କଣ୍ଠରେ ତାଙ୍କର ଅଲେଖ ବିଶ୍ୱାଳଙ୍କ ରଚନା।

ପରବର୍ତ୍ତୀ ଭକ୍ତିଗୀତଟି ଅରୁଣ ମନ୍ତ୍ରୀଙ୍କ ରଚନାରେ ଶିଳ୍ପୀ ଗୀତା ପଟ୍ଟନାୟକ।

ଶୁଣୁଥିଲେ ଆଜି ସନ୍ଧ୍ୟାର କେତୋଟି ଭକ୍ତି ଗୀତ। ଆକାଶବାଣୀ ବାରିପଦା, ଏଥର ଆସନ୍ତୁ ଶୁଣିବା କେତୋଟି ସୁଗମ ସଙ୍ଗୀତ। ସୁଗମ ସଙ୍ଗୀତର ପ୍ରଥମେ ଶିଳ୍ପୀ ଦ୍ୱୈତକଣ୍ଠରେ ରତି ଶତପଥୀ ଏବଂ ତୃପ୍ତି ଦାସ, ଗୀତ ରଚନା ଦେବୀଦତ୍ତ ମହାନ୍ତି।

ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଆଜିର ଶିଳ୍ପୀମାନେ ଥିଲେ ରତି ଶତପଥୀ, ତୃପ୍ତି ଦାସ, ବିଷ୍ଣୁ ଏବଂ ମାନସ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଉପାନ୍ତ ଅଞ୍ଚଳର ବିକାଶ ହେବା ନିହାତି ଆବଶ୍ୟକ। ପ୍ରତ୍ୟେକ ନାଗରିକ ନିଜର ମୌଳିକ ସୁବିଧାରୁ ଯେପରି ବଞ୍ଚିତ ନ ହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଏକତାର ଭାବନା ନେଇ ସମସ୍ତଙ୍କୁ ସମାନ ସୁବିଧା ଦେବାର ମାନସିକତା ରଖିବାକୁ ପଡ଼ିବ। ସବୁଠୁ ବଡ଼ କଥା ହେଉଛି ଆମେ ଆମ ଜୀବନ ଧାରଣକୁ ମଜବୁତ କରି ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ। ଏଥିପାଇଁ ଛୋଟ ଛୋଟ ଶିଳ୍ପାନୁଷ୍ଠାନଗୁଡ଼ିକ ବେଶ୍ ସହାୟକ ହୋଇଥାନ୍ତି। ଛୋଟ ବଡ଼ ଉଦ୍ୟୋଗ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଉଦ୍ୟୋଗୀ ହେବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ପ୍ରୋତ୍ସାହନକୁ ପାଥେୟ କରି ଆଗକୁ ବଢ଼ିବାକୁ ହେବ। ପ୍ରତିଟି କ୍ଷେତ୍ରରେ ସକାରାତ୍ମକ ମନୋଭାବ ରଖିବାକୁ ହେବ। ତେବେ ଉପାନ୍ତ ଅଞ୍ଚଳରେ ଉଦ୍ୟୋଗ ବା ଶିଳ୍ପାନୁଷ୍ଠାନ ଗଢ଼ି ଉଠିଲେ ସେଠାକାର ଲୋକମାନଙ୍କର ଜୀବନ ଧାରଣର ମାନ କିପରି ଉନ୍ନତ ହେବ, ସେମାନଙ୍କ ପରିବାର କିପରି ସୁରୁଖୁରୁରେ ଚଳିବ, ସେମାନଙ୍କ ସାମାଜିକ ପ୍ରତିଷ୍ଠା କିପରି ଉଜ୍ଜ୍ୱଳ ହେବ, ଏମିତି କିଛି ପ୍ରସଙ୍ଗ ଉପରେ ଆଧାରିତ ଆଜିର ଆଲୋଚ୍ୟ ବିଷୟ ଉପାନ୍ତରେ ଉଦ୍ୟୋଗ। ଏ ସମ୍ପର୍କରେ କହିଛନ୍ତି ମହିଳା ଉଦ୍ୟୋଗୀ ରଶ୍ମିରେଖା କିଲାଡ଼ି।
1: ଆଜିର ଆମର ଆଲୋଚନାର ବିଷୟ ହେଉଛି ଉପାନ୍ତରେ ଉଦ୍ୟୋଗ। ଭାରତ ଏକ ବୈଭବଶାଳୀ ରାଷ୍ଟ୍ର ରୂପେ କାହିଁ କେଉଁ କାଳରୁ ଖ୍ୟାତି ଅର୍ଜନ କରିଆସିଛି। ଦିନେ ଭାରତୀୟମାନେ କର୍ମଠ, ପରାକ୍ରମୀ ଏବଂ ଶ୍ରମକୁ ଭଲ ପାଉଥିବା ଜାତି ରୂପେ ସାରା ଦୁନିଆରେ ପରିଚିତ ଥିଲେ। ପ୍ରକୃତି ଭାରତକୁ ସବୁକିଛି ଦେଇଛି, ଏହାକୁ କାମରେ ଲଗାଇ ଭାରତୀୟମାନେ ବିଭିନ୍ନ ଛୋଟ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିଆସିଛନ୍ତି, ଯାହା ଭାରତୀୟମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇଛି। ଆଜି ବି ଦେଶର ଅନେକ ଅଞ୍ଚଳ ଅପହଞ୍ଚ। ଏହି ଅପହଞ୍ଚ ଉପାନ୍ତ ଅଞ୍ଚଳ ଆଜି ବି ଆଧୁନିକତାଠାରୁ ବହୁ ଦୂରରେ, ତଥାପି ଲୋକଙ୍କ ଉଦ୍ୟମରେ ନାନା ପ୍ରୋତ୍ସାହନରେ ଅନେକ ଛୋଟ ବଡ଼ ଶିଳ୍ପ ସହ ଜୀବିକା ଅର୍ଜନ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମ କେବଳ ଯେ ଉପାନ୍ତ ଅଞ୍ଚଳର ଅଧିବାସୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିନାହିଁ, ବରଂ ରାଜ୍ୟ ତଥା ଦେଶର ଆର୍ଥିକ ପ୍ରଗତିରେ ସହାୟକ ହୋଇଛି। ଶହ ଶହ ବର୍ଷ ଧରି ଉପାନ୍ତ ଅଞ୍ଚଳରେ ବସବାସ କରି ଆସୁଥିବା ଲୋକେ ନିଜର ଜୀବିକା ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। କେତେକାଂଶରେ ଚାଷ କାର୍ଯ୍ୟ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ହାଟ ବଜାରରେ ତାହାକୁ ବିକ୍ରି କରି ନିଜର ପରିବାରର ପ୍ରତିପୋଷଣ କରନ୍ତି। ଉପାନ୍ତ ଅଞ୍ଚଳରେ ଆମ୍ବ, ପଣସ, ମହୁଲ, ତେନ୍ତୁଳି ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ସଂଗ୍ରହ କରି ବେପାରୀକୁ ବିକ୍ରି କରିଥାନ୍ତି। ଏହି ବେପାରୀମାନେ ସ୍ୱଳ୍ପ ମୂଲ୍ୟରେ ସେମାନଙ୍କ ଠାରୁ ବିଭିନ୍ନ ଜିନିଷ କ୍ରୟ କରି ଲାଭବାନ ହୋଇଥାନ୍ତି। ବାସ୍ତବରେ ସଂରକ୍ଷଣର ଅଭାବ, ବିଭିନ୍ନ ଜଙ୍ଗଲ ଦ୍ରବ୍ୟ ମିଳିବାର ସମୟ, ଋତୁ ଅନୁଯାୟୀ ଫଳମୂଳ ମାନ ଚୟନ ଓ ପ୍ରକ୍ରିୟାକରଣ ଆଦି ବହୁ ବିଷୟରେ ଉପାନ୍ତବାସୀଙ୍କ ଜ୍ଞାନର ଅଭାବ ରହିଛି। ପୁଣି ବୃହତ ବଜାର ସମ୍ପର୍କରେ ମଧ୍ୟ ଧାରଣା ନଥିବାରୁ କେବଳ ଯେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହୁଅନ୍ତି ତାହା ନୁହେଁ, ବରଂ ଅନେକ ସମୟରେ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ଉପାନ୍ତ ଅଞ୍ଚଳର କୁଟୀର ଶିଳ୍ପ, ଲଘୁ ଶିଳ୍ପ ପ୍ରତି ଦୃଷ୍ଟି ଦିଆଯାଇଥିଲେ ମଧ୍ୟ ଭାରୀ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି। ସମ୍ପ୍ରତି ଯୁବପିଢ଼ି ଚାକିରି ପଛରେ ନ ଗୋଡ଼ାଇ

ନିଜେ ସ୍ୱାବଲମ୍ବୀ ହୋଇପାରିଛି, ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପାଇଁ ନିଜେ କିଛି କାମ କରିପାରୁଛି, ଯେପରି କାଜୁ ଚାଷ, ଅର୍ଥକାରୀ ଫଳ ଚାଷ ଯେମିତିକି ଡ୍ରାଗନ୍ ଫ୍ରୁଟ୍, ଛତୁ ଚାଷ, ଲେମନ୍ ଗ୍ରାସ୍ ଚାଷ, ଷ୍ଟ୍ରବେରୀ ଚାଷ ଆଦି। ଗୋପାଳନ ପଶୁପାଳନ ଦ୍ୱାରା କ୍ଷୀର ପାଇପାରିବେ, ଗୋବର ଓ ଗୋମୂତ୍ରରୁ ଜୈବିକ ଖତ ପ୍ରସ୍ତୁତ କରି ତାହାକୁ ବିକ୍ରୟ କରି ନିଜର ଆର୍ଥିକ ସ୍ଥିତିକୁ ମଧ୍ୟ ସ୍ୱଚ୍ଛଳ କରିଛନ୍ତି। ଫୁଲ ଚାଷ କରି ଅତର, ସେଣ୍ଟ, ଗୋଲାପ ଜଳ ପ୍ରସ୍ତୁତିରେ କଞ୍ଚାମାଲ ଯୋଗାଇବା ସହ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଯେପରି ଧୂପକାଠି ପ୍ରସ୍ତୁତି, ଫିନାଇଲ ପ୍ରସ୍ତୁତି କରିପାରୁଛନ୍ତି। ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପାଇଁ ଔଷଧ ଦୋକାନ, ତେଜରାତି ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରୁଛନ୍ତି। ଉପାନ୍ତ ଅଞ୍ଚଳରେ ବିକାଶର ପ୍ରୋତ୍ସାହନ ଦିଆଯାଉଛି, ଯଦ୍ୱାରା ଯୁବପିଢ଼ି ଓ ମହିଳାମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରୁଛନ୍ତି, ଯେପରି କୁକୁଡ଼ା ଚାଷ, ବତକ ଚାଷ, ମାଛ ଚାଷ, ଛତୁ ଚାଷ, ପନିପରିବା ଚାଷ, ପଶୁପାଳନ ଆଦି ପ୍ରମୁଖ। ଉପାନ୍ତ ଅଞ୍ଚଳରେ ଚାରଣ ଭୂମିର ଅଭାବ ନଥିବାରୁ ପଶୁପାଳନ ନିମନ୍ତେ ଗୋଖାଦ୍ୟର ଅଭାବ ନଥାଏ, ତେଣୁ ସେମାନଙ୍କୁ ଅଯଥା ଖର୍ଚ୍ଚ ଉଠାଇବାକୁ ପଡ଼ିନଥାଏ। ଆଚାର, ପାମ୍ପଡ଼, ବଢି, ଧୂପକାଠି, ଉଦ୍ଭିଦର ଡାଳପତ୍ରରୁ ଫୁଲଦାନୀ, ବ୍ୟାଗ, ମସିଣା, ବିଞ୍ଚଣା, ପାଛିଆ ଆଦି ତିଆରି କରି ବହୁ ଉପଭୋକ୍ତାଙ୍କୁ ଆକର୍ଷଣ କରିପାରୁଛନ୍ତି। ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ମହିଳାମାନେ ମଧ୍ୟ ହସ୍ତତନ୍ତ କ୍ଷେତ୍ରରେ ଆଗଭର ହେଲେଣି। ରୁମାଲ ବୁଣିବା, ପାୱପୋଚ ବୁଣିବା, ସଲ୍ ତିଆରି କରିବା, ଶାଢ଼ୀ ଏବଂ ଏମ୍ବ୍ରଏଡରୀ କାମ, ପାରମ୍ପରିକ ବସ୍ତ୍ର, ପର୍ସ ଆଦି ତିଆରି କରି ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ସହ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣିପାରୁଛନ୍ତି। ଯୁବପିଢ଼ି ଓ ମହିଳାମାନେ ଦେଶର ବିକାଶର ମେରୁଦଣ୍ଡ। ସେମାନେ ଉଦ୍ୟୋଗୀ ମନୋଭାବ ନେଇ ଆଗକୁ ଆସିବା ଫଳରେ ଏବେ ବି ଉପାନ୍ତ ଅଞ୍ଚଳରେ ସର୍ବାଙ୍ଗୀନ ବିକାଶ ହୋଇପାରୁଛି। ସବୁ ବିଷୟରେ ସଚେତନ ହେଉଛନ୍ତି। ଉପାନ୍ତବାସୀମାନେ ସଶକ୍ତ ହେଲେଣି, ନିଜର ମୌଳିକ ଆବଶ୍ୟକତା ନିମନ୍ତେ ସ୍ୱର ଉତ୍ତୋଳନ କରିପାରୁଛନ୍ତି। ସେମାନେ କିପରି ସର୍ବନିମ୍ନ ସୁବିଧା ପାଇପାରିବେ ତାରି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଉପାନ୍ତ ଅଞ୍ଚଳବାସୀ ଶିକ୍ଷା ଓ ସୂଚନା ଠାରୁ ବହୁ ଦୂରରେ, ଗଣମାଧ୍ୟମ ବିଷୟରେ ମଧ୍ୟ ଏମାନେ ଜାଣନ୍ତି ନାହିଁ। ଏହି ସୁବିଧା ପାଇଲେ ସେମାନେ ଅନେକ କଥା ଜାଣିପାରିବେ ଏବଂ ଶିଖି ମଧ୍ୟ ପାରିବେ। ଗାଁ ଗହଳିରେ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସେବାର ସୁବିଧା ପହଞ୍ଚିଲାଣି। ପୂର୍ବ ତୁଳନାରେ ଏହି ସମସ୍ୟା କମି ଚାଲିଛି। ଗମନାଗମନର ଯଥେଷ୍ଟ ଉନ୍ନତି ହେବା ଦ୍ୱାରା ଜରୁରୀ ସେବା ପାଇଁ ଆମ୍ବୁଲାନ୍ସ, ଦମକଳ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁଛି। ଜଙ୍ଗଲଜାତ ଏବଂ କୃଷିଜାତ ଦ୍ରବ୍ୟର ପରିବହନ ସୁବିଧାରେ ବିଶ୍ୱ ବଜାରରେ ପହଞ୍ଚି ପାରୁଛି। ଉପାନ୍ତ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ଉଚିତ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରିବା, ଜନସଚେତନତା ସୃଷ୍ଟି କରିବା। ଉପାନ୍ତ ଅଞ୍ଚଳରେ ବହୁ ସଂଖ୍ୟକ କ୍ଷୁଦ୍ର ଶିଳ୍ପ, କୁଟୀର ଶିଳ୍ପ, ପର୍ଯ୍ୟଟନ ସ୍ଥଳ ଆଜି ଗଢି ଉଠିଲେ ସେଠାକାର ଲୋକମାନଙ୍କର ଆର୍ଥିକ ବିକାଶ ହୋଇପାରିବ, ଯଦ୍ୱାରା ଉପାନ୍ତ ଅଞ୍ଚଳବାସୀଙ୍କର ସାମାଜିକ ସମୃଦ୍ଧି ସହ ସେମାନଙ୍କ ପରମ୍ପରାକୁ ବଜାୟ ରଖି ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ଆସନ୍ତୁ ଦେଶର ବିକାଶରେ ସାମିଲ ହେବା। କୌଣସି କାମକୁ ଛୋଟ ନମଣି ନିଜ ମନୋଭାବ, ଉଦ୍ୟୋଗ ଏବଂ ମନୋଯୋଗ ଲଗାଇ ସମସ୍ତ କାମକୁ କରିବା ଏବଂ ଉଦ୍ୟୋଗକୁ ଆଗେଇ ନେବା ଦେଶର ବିକାଶରେ ସାମିଲ ହେବା।

0: ଶୁଣୁଥିଲେ ଆଲୋଚନା ଉପାନ୍ତରେ ଉଦ୍ୟୋଗ ଏ ସମ୍ପର୍କରେ କହିଥିଲେ ମହିଳା ଉଦ୍ୟୋଗୀ ରଶ୍ମିରେଖା କିଲାଡ଼ି। ଆଜି ପାଇଁ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ, ନମସ୍କାର।
1: ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତି

0: ରାତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ଆସନ୍ତା 22 ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର ସପ୍ତମ ଅଧିବେଶନ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପାଇଲଟ ସର୍ଭେ। ରାଜ୍ୟରେ ଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗର ସୂଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ରାଜ୍ୟ ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଚଳିତ ମାସ 22 ତାରିଖରୁ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ କାଳରେ 8ଟି ସରକାରୀ ଓ 1ଟି ବେସରକାରୀ କାର୍ଯ୍ୟଦିବସ ରହିବ। ସରକାରୀ ଛୁଟି ଯୋଗୁଁ 3 ଦିନ ଗୃହ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏହି ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ ବିଏମ୍ସିରେ ଆରମ୍ଭ ହୋଇଛି। ବିଏମ୍ସି ଅଧୀନରେ ଥିବା 3ଟି ବିଧାନସଭା କ୍ଷେତ୍ରରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ବିଏଲ୍ଓମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର 26 ତାରିଖରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାରେ ନାମ ଯୋଗ ବାଦ ଓ ସଂଶୋଧନ ନେଇ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ରାଜ୍ୟରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଡ୍କୋର ଜମି ବଣ୍ଟନ କମିଟି 37ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିର ବୈଠକରେ ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ ଶିଳ୍ପ ପ୍ରକଳ୍ପ ପାଇଁ 24ଟି ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ 13ଟି ଜମି ପ୍ରସ୍ତାବ ସାମିଲ ରହିଛି। ଏହାଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଇଡ୍କୋ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ଫଳରେ ବନ୍ୟା ସ୍ଥିତିରେ ସୁଧାର ଆସିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଆହୁରି 3ରୁ 4 ଦିନ ଲାଗି ରହିବ ବୋଲି ଶ୍ରୀ ରାଉତ କହିଛନ୍ତି।
1: ଆଗାମୀ 3 ଦିନ ପାଇଁ ଆଟଲିଷ୍ଟ 8 ତାରିଖ ଯାଏଁ ବିଶେଷ ବର୍ଷା ହେବାର ସମ୍ଭାବନା ବି ନାହିଁ। ତେଣୁ ସୁବର୍ଣ୍ଣରେଖାରେ ଯୋଉ ବନ୍ୟା ଥିଲା, ଯୋଉ ଚାଲିଥିଲା, ତାର ପ୍ରକୋପ ବହୁତ କମିଗଲାଣି। ତେଣୁ ଓଭରଅଲ୍ ସେଠି ବନ୍ୟା ସ୍ଥିତିରେ ବହୁତ ସୁଧାର ଆସୁଛି ଏବଂ ବହୁତ ଶୀଘ୍ର ସେଠି ସବୁ ବନ୍ୟା ସ୍ଥିତି ଆହୁରି ସୁଧୁରିଯିବ, ନର୍ମାଲ ହେଇଯିବ କାଲି ସକାଳୁ। ତେଣୁ ସବୁ ଏରିଆ ଦିନେ 2 ଦିନ ଭିତରେ ଜଳବନ୍ଦୀରୁ ମୁକ୍ତ ହୋଇଯିବ ବୋଲି ଆମେ ଆସେସମେଣ୍ଟ କରୁଛୁ।
0: ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ କାର୍ଯ୍ୟ ଜାରି ରହିଛି। ବିଶେଷକରି ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର 19ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 62ଟି ଗାଁ ପ୍ରଭାବିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର 53ଟି ଗ୍ରାମ ପଞ୍ଚାୟତର 97ଟି ଗାଁ ଓ 2ଟି ୱାର୍ଡ ପ୍ରଭାବିତ ହୋଇଛି। ଯାଜପୁରରେ କେମିତି ରହିଛି ପରିସ୍ଥିତି ସେ ସମ୍ପର୍କରେ ଆମ ସମ୍ବାଦଦାତାଙ୍କ ଏକ ରିପୋର୍ଟ।
2: ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ପରିଲକ୍ଷିତ ହେଉଛି। ତା ସତ୍ତ୍ୱେ ମଧ୍ୟ ଦଶରଥପୁର ବ୍ଲକ ଭଳି ନିମ୍ନାଞ୍ଚଳ ସ୍ଥିତି ଏବେ ବି ମଧ୍ୟ ଚିନ୍ତାଜନକ ରହିଛି। ବନ୍ୟା ପ୍ରଭାବିତଙ୍କୁ ତତ୍କାଳ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲାରେ ବର୍ତ୍ତମାନ 22ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ରମ ରହିଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। 2 ମାସ ହେବ ଦଶରଥପୁର ବ୍ଲକର ଲକ୍ଷାଧିକ ଲୋକ ପାଣି ଘରେ ରହି ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି। ଯାଜପୁରରୁ ପ୍ରିୟରଞ୍ଜନଙ୍କର ଅଲ୍ ଇଣ୍ଡିଆ ରେଡିଓ କଟକ।
0: ବାଲେଶ୍ୱର ଜିଲ୍ଲାର 41ଟି ଗ୍ରାମ ପଞ୍ଚାୟତର 214ଟି ଗାଁ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲାର ସର୍ବାଧିକ 72ଟି ରିଲିଫ ଶିବିରରେ 35,740 ଜଣଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଆଜି ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର 10.84 ମିଟର ରେକର୍ଡ କରାଯାଇଥିବା ବେଳେ ଏହା ହ୍ରାସ ପାଉଥିବା ଜଣାପଡ଼ିଛି। ସରକାରୀ ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ରିଲିଫ ଓ ସହାୟତା କାର୍ଯ୍ୟ ଜାରି ରହିବ। ଆଜି ସନ୍ଧ୍ୟା 6ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 627.1

0: ବିଧି ଅନୁସାରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ କରାଯିବ। ମହାଜନ ସେବାୟତ ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ଏହି ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆସନ୍ତାକାଲି ସନ୍ଧ୍ୟା 7ଟାରୁ ରାତି 12ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ପୋଷଣ ଅଭିଯାନ ସମ୍ପର୍କିତ କର୍ମଶାଳା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ସୁରକ୍ଷିତ ପରିବେଶର ଗୁରୁତ୍ୱ ସହିତ ସନ୍ତୁଳିତ ପୋଷଣ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଜ୍ଞାନ ଆଦାନ ପ୍ରଦାନ ଉପରେ ଏଥିରେ ଆଲୋଚନା କରାଯାଇଥିଲା। ଲିଙ୍ଗଗତ ନ୍ୟାୟ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର ସୁଯୋଗ ସମ୍ମାନ ସହ ଜଡ଼ିତ ବୋଲି ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ। କର୍ମଶାଳାରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରମୋଦ କୁମାର ମେକାପ ଗର୍ଭବତୀ ଓ ପ୍ରସୂତିଙ୍କ ପୋଷଣ ପ୍ରତି ବିଶେଷ ଯତ୍ନ ନେବା ସହ ଜୀବନର ପ୍ରଥମ 1000 ଦିନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଦ୍ୱିତୀୟ ବୈଷୟିକ ଅଧିବେଶନରେ ପୋଷଣ ଓ ସୁସ୍ଥ ଜୀବନଶୈଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ସିବିସି ପିଆଇବିର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ତତ୍ତ୍ୱାବଧାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ରଛାତ୍ରୀ ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ା ଜିଲ୍ଲା କୋର୍ଟ ସମେତ କୋମନା ଖଡ଼ିଆଳ ସିନାପାଲି ଓ ବୋଡେନ୍ କୋର୍ଟରେ ଆସନ୍ତା 12 ତାରିଖରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ପ୍ରକାରର ବିଚାରାଧୀନ ମକଦ୍ଦମାଗୁଡ଼ିକର ଆପୋଷ ସମାଧାନ କରାଯିବ। ମାଲକାନଗିରି ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡ଼ିକର ବାର୍ଷିକ ଯାଞ୍ଚ କାର୍ଯ୍ୟ ସମ୍ପାଦନ କରିଛନ୍ତି। ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀର ଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତ ପାଙ୍ଗାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଏବଂ ମାଥିଲି ଥାନା ପରିଦର୍ଶନ କରି ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ନିରୀକ୍ଷଣ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସ ୟୁନିଟ୍ ପକ୍ଷରୁ ଏଚ୍ଆଇଭି ଏଡ୍ସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚିକିତ୍ସା ବିଶେଷଜ୍ଞ ଓ ରେଡ୍କ୍ରସ କର୍ମୀ ଯୋଗଦେଇ ଏଚ୍ଆଇଭି ସଂକ୍ରମଣର କାରଣ ନିରାକରଣ ଓ ସମାଜରେ ଏଡ୍ସ ଆକ୍ରାନ୍ତ ପ୍ରତି ହେଉଥିବା ଭେଦଭାବ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ସବୁଜ ଅର୍ଥନୀତି ବିକାଶ ଆଗାମୀ 10 ବର୍ଷରେ 10 ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୃଷ୍ଟି କରିପାରିବ। ଏଥିପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଶା ଗ୍ରୀନ୍ ଜବ୍ସ ଆଣ୍ଡ ସ୍କିଲିଂ ମିଶନ ଆରମ୍ଭ କରିବାକୁ ଇଣ୍ଟରନ୍ୟାସନାଲ ଫୋରମ୍ ଫର୍ ଏନ୍ଭିରନ୍ମେଣ୍ଟ ସଷ୍ଟେନାବିଲିଟି ଆଣ୍ଡ ଟେକ୍ନୋଲୋଜି ଆଇଫରେଷ୍ଟ ପକ୍ଷରୁ ସୁପାରିଶ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଇଫରେଷ୍ଟ ପକ୍ଷରୁ ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମ ଶକ୍ତି ନିଯୁକ୍ତି ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6ଟି ରାଜ୍ୟର 220ରୁ ଅଧିକ ଖେଳାଳି ଯୋଗ ଦେଇଛନ୍ତି। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହେଉଛି। ଆସନ୍ତା 22 ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର 7ମ ଅଧିବେଶନ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପାଇଲଟ ସର୍ଭେ। ରାଜ୍ୟରେ ଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗର ସୂଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ପ୍ରକୃତିରେ ଅନ୍ତର୍ନିହିତ ରହିଛି ସ୍ଥାୟିତ୍ୱ ଜ୍ଞାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ନୀନା ସାହୁ। ନେପାଳ ଏବଂ ତିବ୍ବତ ଅଞ୍ଚଳରେ ସାମ୍ପ୍ରତିକ ବନ୍ୟା ବିଭୀଷିକା ପରିବେଶ ଅସନ୍ତୁଳନ ପ୍ରତି ଦୃଷ୍ଟି ଆକର୍ଷଣ କରିଛି। ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିର ସମାଧାନ କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି। ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଚାଲିଛି। ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି।

ଭାରତ ସହିତ ଅନ୍ୟ କେତୋଟି ରାଷ୍ଟ୍ର ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଏଭଳି ପ୍ରାକୃତିକ ବିତ୍ପାତର ସମାଧାନ ପନ୍ଥା ବାହାର କରିବା ପାଇଁ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ଏଣୁ ଅନ୍ୟ ପ୍ରକାରେ କହିଲେ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତି ଏବେ ବିଶ୍ୱବ୍ୟାପୀ ଆଲୋଚନାରେ ପ୍ରସଙ୍ଗ ପାଲଟିଛି। ଭାରତର ଜ୍ଞାନ ପରମ୍ପରାରେ ସ୍ଥାୟୀ ବିକାଶ ସନାତନ ଦୃଷ୍ଟିକୋଣ ସହ ସମାନ ହୋଇଥାଏ, ଅର୍ଥାତ୍ ଯାହାର କୌଣସି ଅନ୍ତ ନାହିଁ ଏବଂ ଏହା ନିରନ୍ତର ନବୀକରଣ ଯୋଗ୍ୟ। ଭାରତୀୟ ପରମ୍ପରାରେ ସ୍ଥାୟିତ୍ୱର ଅର୍ଥ ହେଉଛି ସୁରକ୍ଷା ଓ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା। ପ୍ରକୃତିରୁ ଆମେ ଯାହା ଗ୍ରହଣ କରୁଛୁ ଭବିଷ୍ୟତ ପିଢ଼ି ପାଇଁ ତାହା ଋଣ ସଦୃଶ୍ୟ। ତେଣୁ ଆମେ ଜୀବିତ ଥିବା ପର୍ଯ୍ୟନ୍ତ ଆମର ପ୍ରୟାସ ମାଧ୍ୟମରେ ଏହାକୁ ପ୍ରତ୍ୟାବର୍ତ୍ତନ କରିବା ଆମର ଦାୟିତ୍ୱ। ବିକାଶର ସଂଜ୍ଞା ଭିତରେ ଆମ ସମସ୍ତଙ୍କୁ ଏ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ, ଅର୍ଥାତ୍ ବିନାଶ ଅବନତି କିମ୍ବା ବିସ୍ଥାପନ ବିନା ନିରନ୍ତର ବିକାଶର ପ୍ରୟାସକୁ ଜାରି ରଖିବାକୁ ପଡ଼ିବ। ପ୍ରକୃତିର ପୁନଃ ସଂସ୍ଥାପନକୁ ସମର୍ଥନ କରିବା ସ୍ଥାୟୀ ଶିଳ୍ପ ବିକାଶର ଏକ ମାଧ୍ୟମ ହୋଇଥାଏ। ବିକାଶ ପାଇଁ ମାନବ ଏବଂ ପ୍ରାକୃତିକ କାର୍ଯ୍ୟକଳାପରେ ସ୍ଥାୟିତ୍ୱ ଦୀର୍ଘ କାଳୀନ ସନ୍ତୁଳନ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଅନ୍ୟ ପ୍ରକାରେ କହିଲେ ସ୍ଥାୟିତ୍ୱକୁ ଉପେକ୍ଷା କରୁଥିବା ବିକାଶ ନିରନ୍ତର ହୁଏ ନାହିଁ। ପରିବେଶକୁ କ୍ଷତି ନ ପହଞ୍ଚାଇ ଆର୍ଥିକ ଅଭିବୃଦ୍ଧି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରିବା ଜରୁରୀ। ଏକବିଂଶ ଶତାବ୍ଦୀ ଆରମ୍ଭରେ ବିଶ୍ୱ ଜନସଂଖ୍ୟା 600 କୋଟିରେ ପହଞ୍ଚିଥିଲା। ଆଗାମୀ 50 ବର୍ଷ ମଧ୍ୟରେ ଏହା 1,000ରୁ 1,100 କୋଟି ମଧ୍ୟରେ ପହଞ୍ଚିବାର ଆକଳନ କରାଯାଇଛି। ତେଣୁ ବିଭିନ୍ନ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଉପୁଜିଛି। ସେଥିମଧ୍ୟରେ ପାନୀୟ ଜଳ, ଖାଦ୍ୟ ଉତ୍ପାଦନ, ଚାଷଯୋଗ୍ୟ ଜମିର ଉପଲବ୍ଧତା ଏବଂ ଦାରିଦ୍ରତାରୁ ମୁକ୍ତି ଅନ୍ତର୍ଭୁକ୍ତ। ସଭ୍ୟତାର ବିକାଶ ସହ ଶକ୍ତି ଚାହିଦା ମଧ୍ୟ ବୃଦ୍ଧି ପାଇଚାଲିଛି। ଶକ୍ତି ଦକ୍ଷତାକୁ ଉନ୍ନତ କରିବା ଏବଂ ନିର୍ଭରଯୋଗ୍ୟ ସ୍ଥାୟୀ ଓ ପରିବେଶ ଅନୁକୂଳ ଶକ୍ତି ଉତ୍ସଗୁଡ଼ିକର ପରିସରକୁ ଅଧିକ ବ୍ୟାପକ କରିବା ଆଗାମୀ ବର୍ଷଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସରକାର ଅଣଜୀବାଶ୍ମ ଶକ୍ତି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରାକୃତିକ ଉତ୍ସରୁ ସୃଷ୍ଟ ଶକ୍ତି କ୍ଷେତ୍ରର ଉପଯୋଗିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିପାଇଁ ବହୁବିଧ ଯୋଜନା ପ୍ରଣୟନ ସହ ଏହାର କାର୍ଯ୍ୟାନ୍ୱୟନ ପାଇଁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ତଥା ସମୟୋଚିତ କାର୍ଯ୍ୟାନ୍ୱୟନକୁ ମଧ୍ୟ ନିରନ୍ତର ସମୀକ୍ଷା କରାଯାଉଛି। ଦୀର୍ଘକାଳୀନ ଶକ୍ତି ଓ ପରିବେଶଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଜୀବାଶ୍ମ ଇନ୍ଧନ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରୟାସ ଜାରି ରହିଛି। ବିଶ୍ୱସ୍ତରରେ ଏଭଳି ସମ୍ବଳ ହ୍ରାସ ପାଉଛି ତୈଳ, ଇନ୍ଧନ, ଗ୍ୟାସ୍ ଏବଂ କୋଇଲାର ଉତ୍ସ ପରିବର୍ତ୍ତିତ ସମୟ ସହ କ୍ରମଶଃ ସଙ୍କୁଚିତ ହୋଇଚାଲିଛି। ସେଥିପାଇଁ ନବୀକରଣୀୟ ଶକ୍ତିର ଗୁରୁତ୍ୱ ବୃଦ୍ଧି ପାଉଛି। ସ୍ୱଚ୍ଛ ଶକ୍ତି ଚାହିଦା ପୂରଣ ଲାଗି ଭାରତ ସୌର ଓ ପବନ ଶକ୍ତି ଉପରେ ନିର୍ଭରତା ବଢ଼ାଉଛି। ଅଣଜୀବାଶ୍ମ କ୍ଷେତ୍ରରେ ସୌରଶକ୍ତି ଏକ ବିଶେଷ ପ୍ରତିଶ୍ରତିପୂର୍ଣ୍ଣ ଦୀର୍ଘକାଳୀନ ସମାଧାନ ବୋଲି କୁହାଯାଇପାରେ। ଜାତୀୟ ମିଶନଗୁଡ଼ିକ ମାଧ୍ୟମରେ ପରିବେଶ ଅନୁକୂଳ ତଥା ପ୍ରଯୁକ୍ତିବିଦ୍ୟା ଉପଯୋଗ ଦ୍ୱାରା ଘରୋଇ କ୍ଷେତ୍ରର ନବସୃଜନକୁ ଉତ୍ସାହିତ କରାଯାଉଛି। ପରିବେଶଗତ ଶିକ୍ଷା ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହେବା ଉଚିତ, କାରଣ ପରିବର୍ତ୍ତିତ ସମୟ ସହ ପୃଥିବୀ ଅନୁକୂଳ ଚିନ୍ତା କରିବା ଏକ ବଡ଼ ଆବଶ୍ୟକତା ପାଲଟିଛି। ମୂଲ୍ୟବୋଧ, ନିଷ୍ପତ୍ତି ଏବଂ ଜୀବନଶୈଳୀର ଏହାକୁ ଅଂଶ କରାଗଲେ ନିରନ୍ତରତାକୁ ପ୍ରତିଫଳନ କରିବ। ସରକାର ଯୋଜନା ଓ ନୀତି ନିର୍ଦ୍ଧାରଣ କରିବା ବେଳେ ତୃଣମୂଳ ସ୍ତରର ଲୋକଙ୍କ ସ୍ୱାର୍ଥକୁ ବିଚାର କରୁଛନ୍ତି। ସ୍ଥାୟୀ ବିକାଶ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ନାଗରିକ ଏବଂ ହିତାଧିକାରୀ ଏଥିରେ ସକ୍ରିୟ ଭାବେ ସାମିଲ ହେବେ। ଏହାଦ୍ୱାରା ସ୍ଥାୟିତ୍ୱ ବାସ୍ତବତାରେ ପରିଣତ ହେବ। ପରିଶେଷରେ ଏତିକି କୁହାଯାଇପାରେ, ସ୍ଥାୟୀ ବିକାଶ ସହଜ ନ ହେଲେ ମଧ୍ୟ ଏହା ଆମ ସମସ୍ତଙ୍କର ଅନିବାର୍ଯ୍ୟ ଦାୟିତ୍ୱ। ଆସନ୍ତୁ ଏ ଦିଗରେ ମିଳିମିଶି କାର୍ଯ୍ୟ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ପ୍ରକୃତିରେ ଅନ୍ତର୍ନିହିତ ରହିଛି ସ୍ଥାୟୀତ୍ୱ ଜ୍ଞାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ନୀନା ସାହୁ। ଆପଣ
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7ଟା। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଆଦିବାସୀ ସଙ୍ଗୀତ। ଉପସ୍ଥାପନାରେ ଅଛନ୍ତି ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା।
2: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ସାନ୍ତାଳ ସମ୍ପ୍ରଦାୟର ଧାନ କ୍ଷେତରେ ଘାସ ବୁଛା ସମୟର ଗୀତ।

କାରୁହରି ମାର୍ଡି ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ଦାମୋଦର ମୁର୍ମୁ, ବୁଧିଆ ମୁର୍ମୁ, ଠାକୁରା ସରେନ, ସାଉଁରୀ ହେମ୍ବ୍ରମ, ମାନସୀ ମାର୍ଡି, କାହ୍ନୁ ମାର୍ଡି, ଫୁଲମତୀ ମୁର୍ମୁ, ଲମ୍ବୁଧର ମାର୍ଡି ଏବଂ ମାନସିଂ ମାର୍ଡି।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ସାନ୍ତାଳୀ ସମ୍ପ୍ରଦାୟର ଗୀତ ପରିବେଷଣ କରିଥିଲେ ଶିଳ୍ପୀ କାରୁହରି ମାରାଣ୍ଡି ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଜିଲ୍ଲା ହାଲଚାଲ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପକ୍ଷଣ ମଧ୍ୟରେ।

ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ବେଲ୍ଜିୟମ। ଆଗାମୀ ପାଞ୍ଚ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ଟ୍ରେନ୍ ଯାତାୟାତରେ ଯାତ୍ରୀ ସୁବିଧା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ନେଇ ପ୍ରୟାସ ଜାରି ରହିଛି କହିଲେ ରେଳମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ଭାରତ ଏବଂ ବେଲ୍ଜିୟମ୍ ଆଜି ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଆହୁରି ସମ୍ପ୍ରସାରିତ କରିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି।

0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବେଲ୍ଜିୟମ୍ ପ୍ରତିପକ୍ଷ ବାର୍ ଡି ୱେବର୍ଙ୍କ ମଧ୍ୟରେ ଆଲୋଚନା ପରେ ପ୍ରକାଶିତ ମିଳିତ ବିବୃତ୍ତିରେ ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧି ପାଉଥିବା ବିବିଧତାକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ଭାରତ ଏବଂ ବେଲ୍ଜିୟମ୍ ଆଗାମୀ ପାଞ୍ଚ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
1: ହମ୍ ଅଗଲେ ପାଞ୍ଚ ବର୍ଷୋ ମେ ଦ୍ୱିପକ୍ଷୀୟ ବ୍ୟାପାରକୁ ଡବଲ କରନେ କା ଲକ୍ଷ୍ୟ ସାକାର କରଲେଙ୍ଗେ। ଫ୍ରେଣ୍ଡ, ରକ୍ଷା ଓ ସୁରକ୍ଷା ସହଯୋଗ ହମାରେ ସମ୍ବନ୍ଧୋ କା ଏକ ପ୍ରମୁଖ ସ୍ତମ୍ଭ ହେ। ଆଜ ହମନେ ଦୋନୋ ଦେଶୋ କେ ବିଚ୍ ମିଲିଟ୍ରି ଏକ୍ସଚେଞ୍ଜ ଓ ଟ୍ରେନିଂ ସହଯୋଗ ବଢାନେ ପର ସହମତି ବନାଇ ହେ।
0: ଔଷଧ, ଜୀବବିଜ୍ଞାନ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଉତ୍ପାଦନ, ବିରଳ ଖଣିଜ ପଦାର୍ଥ, ଅକ୍ଷୟ ଶକ୍ତି, ବନ୍ଦର, ମହାକାଶ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ପାଇଁ ସମ୍ଭାବନାର ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି। ବେଲ୍ଜିୟମ୍ ବିଶ୍ୱର 24ତମ ବୃହତ ଅର୍ଥନୀତି ହୋଇଥିବାବେଳେ ଭାରତ 10 ଟ୍ରିଲିୟନ୍ ଅର୍ଥନୀତିରେ ପହଞ୍ଚବାର ଲକ୍ଷ୍ୟ ରଖିଛି। ଉଭୟ ଦେଶ ମଧ୍ୟରେ ପର୍ଯ୍ୟାପ୍ତ ଆପୋଷ ସ୍ୱାର୍ଥ ସମ୍ଭଳିତ ସହଯୋଗ କ୍ଷେତ୍ର ରହିଥିବା ଦୁଇ ନେତା କହିଛନ୍ତି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ରାଜିନାମା ସଫଳତାର ସହିତ ଶେଷ ହୋଇଥିବାରୁ ଉଭୟ ନେତା ଏହାକୁ ସ୍ୱାଗତ କରିଛନ୍ତି। ଏହି ରାଜିନାମା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ଉଭୟ ନେତା ଆହ୍ୱାନ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ବେଲ୍ଜିୟମ୍ ତା'ର ଦୃଢ଼ ସହଯୋଗ ମନୋଭାବ ପ୍ରକାଶ କରି ସନ୍ତାସବାଦ ବିରୋଧରେ ଭାରତ ସହ ଠିଆ ହୋଇଥିବା କହିଛି। ସନ୍ତାସବାଦ ବିରୁଦ୍ଧ ମୁକାବିଲାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସଂଗଠିତ ଅପରାଧ ଏବଂ ସାଇବର ଅପରାଧର ମୁକାବିଲା ପାଇଁ ଭାରତର ସିବିଆଇ ଏବଂ ବେଲ୍ଜିୟମ୍ ଫେଡେରାଲ୍ ପୁଲିସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଭୟ ପକ୍ଷ ଭିସା ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ଏବଂ ଭାରତ ବେଲ୍ଜିୟମ୍ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତରେ ଶିକ୍ଷା କ୍ୟାମ୍ପସ୍ ପ୍ରତିଷ୍ଠା କରିବା ପାଇଁ ଅଗ୍ରଣୀ ବେଲ୍ଜିୟମ୍ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ ଶ୍ରୀ ୱେବର ଶ୍ରୀ ମୋଦିଙ୍କୁ ବେଲ୍ଜିୟମ୍ ଗସ୍ତ କରିବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଟ୍ରେନ୍ଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି, ସିଗ୍ନାଲ ବ୍ୟବସ୍ଥାରେ ଉନ୍ନତି ଏବଂ ସ୍ୱୟଂଚାଳିତ ଦ୍ୱାର ସୁବିଧା ବ୍ୟବସ୍ଥା ଥିବା ନୂତନ ପିଢ଼ି ଟ୍ରେନ୍ ଚଳାଇବାକୁ ରେଳ ବିଭାଗ ନିରନ୍ତର ଭାବେ କାର୍ଯ୍ୟ କରୁଛି। 18,000 କୋଟି ଟଙ୍କାର ମୁମ୍ବାଇ ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଆଜି ନୂଆଦିଲ୍ଲୀରୁ ଆଭାସୀ ମାଧ୍ୟମରେ ମୁମ୍ବାଇରୁ ସିଧୁଦୁର୍ଗ ମଧ୍ୟରେ ଏକ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ପୂର୍ବ ଓ ପଶ୍ଚିମାଞ୍ଚଳ ମଧ୍ୟରେ ସ୍ୱତନ୍ତ୍ର ପରିବହନ କରିଡର ଦ୍ୱାରା ଜବାହରଲାଲ ନେହେରୁ ବନ୍ଦରରୁ ଦେଶର ବିଭିନ୍ନ ଭାଗକୁ ପଣ୍ୟ ପରିବହନ ଦ୍ୱାରା ମହାରାଷ୍ଟ୍ରର ଶିଳ୍ପ ବିକାଶ ଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ମୁମ୍ବାଇ ସହରରେ 3,200 ଲୋକାଲ୍ ଟ୍ରେନ୍ ଚଳାଚଳ କରୁଛି। ଏହାକୁ ଆଉ 10% ବୃଦ୍ଧି କରାଗଲେ ଯାତ୍ରୀମାନଙ୍କର ଯାତାୟାତରେ ସୁବିଧା ହୋଇପାରିବ। 28 ଶୀତତାପ ନିୟନ୍ତ୍ରିତ ଲୋକାଲ୍ ଟ୍ରେନ୍ ନିର୍ମାଣ ପାଇଁ ଚେନ୍ନାଇରେ ଥିବା ରେଳବଗି ନିର୍ମାଣ କାରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ପିଢ଼ି ଲୋକାଲ୍ ଟ୍ରେନ୍ ଦ୍ୱାରା ମୁମ୍ବାଇ ସହର ମଧ୍ୟରେ ଯାତାୟତ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବୈଷୟିକ ସ୍ତରରେ ଏକ ସଶକ୍ତ ଦେଶ ଭାବେ ଭାରତ ନିଜକୁ ଗଢ଼ି ତୋଳିଛି ବୋଲି ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିହା କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିବିହା ୟୁକ୍ରେନ୍ ଓ ରୁଷ ବିବାଦର ସମାପ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି। ରୁଷ ଆକ୍ରମଣରେ ୟୁକ୍ରେନ୍ ରାଜଧାନୀ କିଭ୍ରେ ଜଣେ ଭାରତୀୟଙ୍କ ମୃତ୍ୟୁ ନେଇ ନୂଆଦିଲ୍ଲୀ ଚିନ୍ତା ପ୍ରକଟ କରିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବେ କିଭ୍ ଗସ୍ତରେ ଅଛନ୍ତି। ଶ୍ରୀ ସିବିହା କହିଛନ୍ତି ଡକ୍ଟର ଜୟଶଙ୍କରଙ୍କ ସହ ଭିତ୍ତିଭୂମି, ଔଷଧ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ ଓ ଡିଜିଟାଇଜେସନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ବିସ୍କେକ୍ଠାରେ ଯୁଦ୍ଧ ସମାପ୍ତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ପ୍ରଧାନ ଏବଂ ମୁଖ୍ୟ ବିଚାରପତି ବରିଷ୍ଠ ନ୍ୟାୟିକ ଅଧିକାର ଯୋଗଦେଇ ନ୍ୟାୟ ପ୍ରଦାନ, ଆନ୍ତର୍ଜାତିକ ବିବାଦର ସମାଧାନ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ବିକାଶ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ରୁଷ, ଚୀନ, ଇଜିପ୍ଟ, ଇଣ୍ଡୋନେସିଆ, ସଂଯୁକ୍ତ ଆରବ ଏମିରେଟ୍ସ, ବେଲାରୁଷ, କାଜାକସ୍ତାନ, ଦକ୍ଷିଣ ଆଫ୍ରିକା, ଇରାନ ଓ ଉଜ୍ବେକିସ୍ତାନର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ପ୍ରଧାନ ବିଚାରପତି ଆଲୋଚନା କରିବେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର 7.8% ଅଭିବୃଦ୍ଧି ହାସଲ ଦିଗରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଭୂମିକା ଉପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏ ଆଉଟ୍ରିଚ୍ କାର୍ଯ୍ୟକ୍ରମ ଅଧୀନସ୍ଥ ଏକ

0: ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ଶ୍ରୀ ଗୋଏଲ ଏହା କହିଛନ୍ତି। ସେ କହିଛନ୍ତି ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତକୁ ଏକ ନିରନ୍ତର ପ୍ରମୁଖ ରପ୍ତାନୀକାରୀ ରାଷ୍ଟ୍ର ଭାବେ ପରିଗଣିତ କରିବ। ଏହାର ଉପଯୋଗ ଉପରେ ଶ୍ରୀ ଗୋଏଲ ଦେଶର ଉଦ୍ୟୋଗ କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା ଦୁଇ ବର୍ଷ ମଧ୍ୟରେ କାନାଡ଼ା, ମେକ୍ସିକୋ, ଚିଲି, ମର୍କୋସୁର ସଂଗଠନ, ଦକ୍ଷିଣ ଆଫ୍ରିକୀୟ କଷ୍ଟମ୍ସ ୟୁନିୟନ, ଉପସାଗରୀୟ ସହଯୋଗ ପରିଷଦ ଏବଂ ଇସ୍ରାଏଲ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶେଷ ହେବ ବୋଲି ଶ୍ରୀ ଗୋଏଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କେତେକ ଅତ୍ୟାଧୁନିକ ବ୍ୟବସ୍ଥାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଟେକ୍ ଇନୋଭେସନ ସମ୍ମିଳନୀକୁ ମଧ୍ୟ ଉପରାଷ୍ଟ୍ରପତି ଶୁଭାରମ୍ଭ କରିବେ। ବିଶ୍ୱବିଦ୍ୟାଳୟର ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା କୂଟନୀତି ଆଧାରିତ ରକ୍ଷା ଡକୁମେଣ୍ଟର ଉନ୍ମୋଚନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ୱ ପ୍ରତିରକ୍ଷା ସହଭାଗିତା ପାଇଁ ଭାରତର ରଣନୈତିକ ରୂପରେଖ ଏବଂ ଦୃଷ୍ଟିକୋଣକୁ ଏହି ଡକୁମେଣ୍ଟ ପ୍ରତିଫଳିତ କରୁଛି। ବିଭିନ୍ନ କ୍ଷେତ୍ରରେ ରଣନୈତିକ ସମ୍ପର୍କ, ବିଶ୍ୱ ସହଯୋଗ ସମ୍ବନ୍ଧିତ ଜାତୀୟ ସୁରକ୍ଷା ଉଦ୍ଦେଶ୍ୟ ପୂରଣ, ଦୀର୍ଘକାଳୀନ ସ୍ଥିରତା ଏବଂ ପାରସ୍କରିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ଆଦି ଚାରୋଟି ପ୍ରମୁଖ ପ୍ରସଙ୍ଗ ଉପରେ ଏହି ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭାରତ ନବସୃଜନ ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି, ବିଶ୍ୱସ୍ତରରେ ଦେଶର ଗବେଷଣା ଓ ବିକାଶ ଆଭିମୁଖ୍ୟକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ୱାରା ବିଶ୍ୱସ୍ତରରେ ନୂତନ ସମ୍ଭାବନା ସହ ଅଧିକ ସହଯୋଗ ସୃଷ୍ଟି କରାଯାଇପାରିବ। ମନ୍ତ୍ରୀ କହିଛନ୍ତି, ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅନୁଯାୟୀ ଭାରତକୁ ଶିକ୍ଷା କ୍ଷେତ୍ରରେ ନବସୃଜନର ବିଶ୍ୱ କେନ୍ଦ୍ର ଭାବେ ଗଢ଼ି ତୋଳିବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ବି ନାରାୟଣ କହିଛନ୍ତି, ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଇଓଏସ୍ 05ର ଉତ୍କ୍ଷେପଣ କରାଯିବ। ଜିଏସ୍ଏଲ୍ଭି ଏଫ୍ 17 ରକେଟ୍ ଜରିଆରେ ଆଜି ରାତି 2:55 ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଶ୍ରୀ ନାରାୟଣ କହିଛନ୍ତି, ଏହି ଅତ୍ୟାଧୁନିକ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଭାରତର ପ୍ରଥମ ଚିତ୍ର ଉତ୍ତୋଳନକାରୀ ଉପଗ୍ରହ ଏବଂ ଏହା ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ଆହୁରି ଦୃଢ଼ କରିବ। ଟି20 ମହିଳା ଏସିଆକପ୍ କ୍ରିକେଟ୍ରେ ଆଜି ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତୀୟ ସମୟ ରାତି 8:00 ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ଅନୁଷ୍ଠିତ ଭାରତର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ 94 ରନ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲା। ସେନ୍ଝେନ୍ଠାରେ ଚାଲିଥିବା ଚୀନ୍ ମାଷ୍ଟର୍ସ ସୁପର 750 ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଭାରତର ବ୍ୟାଡ୍ମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ ବିଶ୍ୱର 9 ମାନ୍ୟତାପ୍ରାପ୍ତ ଖେଳାଳି ହଂକଂର ଲି ଚେଉକ୍ ୟୁଙ୍କୁ ଭେଟିବେ। ଏହି ମ୍ୟାଚ୍ ଆସନ୍ତାକାଲି ରାତି 7:30 ଅନୁଷ୍ଠିତ ହେବ। ଶ୍ରୀକାନ୍ତ ପ୍ରି କ୍ୱାର୍ଟର ଫାଇନାଲ୍ରେ କାନାଡ଼ାର ଭିକ୍ଟର ଲାଇଙ୍କୁ 21-18 21-19 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୂର୍ବରୁ ଭାରତର 1 ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାକିରାଜ ରାଙ୍କିରେଡ଼ି ଏବଂ ଚିରାଗ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ, ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ବେଲ୍ଜିୟମ୍। ଆଗାମୀ 5 ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ଟ୍ରେନ୍ ଯାତାୟାତରେ ଯାତ୍ରୀ ସୁବିଧା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ନେଇ ପ୍ରୟାସ ଜାରି ରହିଛି କହିଲେ ରେଳମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ, ଖରସ୍ରୋତ ଓ ବୈତରଣୀ ନଦୀରେ ବନ୍ୟା ପାଣି ଛାଡ଼ିଛି। ତଥାପି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି, ରାଜକନିକା, ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅନେକ ଧୋୟାଞ୍ଚଳ ଜଳବନ୍ଦୀ ହୋଇ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ, ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହିସବୁ ସ୍ଥାନରେ ଉଭୟ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ଯେପରି ଜଳବାହିତ ରୋଗ ଏବଂ ହଇଜା ନ ହୁଏ ସେଥିପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ବିପନ୍ନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରାଯାଉଛି। ପ୍ରାଣୀଧନ ବିଭାଗ ପକ୍ଷରୁ 300 metric tons ଗୋ ଖାଦ୍ୟ ବିତରଣ କରାଯାଇଛି। ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହିସବୁ ସ୍ଥାନରେ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ଉତ୍ସଗୁଡ଼ିକ ବିଶୋଧନ କରାଯାଉଛି। 906 ନଳକୂପ ଖୋଲା କୂଅଗୁଡ଼ିକର ମଧ୍ୟ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ବନ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଗର୍ଭବତୀ ମହିଳାମାନଙ୍କ ମଧ୍ୟରୁ 68 ସୁରକ୍ଷିତ ମାତୃତ୍ୱ ଲାଭ କରିଛନ୍ତି। ଅନ୍ୟ ଆଶ୍ରିତ ମହିଳାମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ବନ୍ୟା ଅଞ୍ଚଳରେ ପ୍ରଭାବିତ ହୋଇଥିବା ବିଦ୍ୟୁତ୍ ସରବରାହ ସେବାକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରିଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଆଳି ପଟ୍ଟାମୁଣ୍ଡାଇ ବ୍ଲକରେ ଏବେ ମଧ୍ୟ ପାଣିଘେରରେ ରହିଥିବା 52 ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ୟା ପରିଚାଳନା କାର୍ଯ୍ୟରେ ଅବହେଳା ଯୋଗୁଁ ରାଜକନିକା ବ୍ଲକର 2 ପିଇଓଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି।
3: ପୋଷ୍ଟ ଫ୍ଲଡ୍ରେ ଯେଉଁ ରନ୍ଧା ଖାଦ୍ୟ କିଛି ଜାଗାରେ ଦିଆଯାଉଛି ପଟ୍ଟାମୁଣ୍ଡାଇରେ ଏବଂ ରାଜକନିକା ବ୍ଲକରେ, ମେଡିକାଲ ତରଫରୁ 12 ମେଡିକାଲ ଟିମ୍ ଏଇ 4 ବ୍ଲକ ପଏଣ୍ଟରେ ଡିପ୍ଲୟ କରାଯାଇଛି। ତାକୁ ଛାଡ଼ିକିରି ଯେଉଁ ଆଫେକ୍ଟେଡ୍ ଗାଁ ଗୁଡ଼ା ଅଛି ସେମାନଙ୍କର ବି ଆମର ମେଡିକାଲ ଟିମ୍ସ ବୁଲୁଛନ୍ତି। 161 ଆମର ଯେଉଁ ଗର୍ଭବତୀ ମହିଳା ସିଫ୍ଟ ହେଇଥିଲେ ତା ମଧ୍ୟରୁ 68 ଡେଲିଭରି ହେଇଯାଇଛି। 383 metric tons ଗୋ ଖାଦ୍ୟ ଏପର୍ଯ୍ୟନ୍ତ ଆମର ଡିଷ୍ଟ୍ରିବ୍ୟୁଟ୍ ହେଇଯାଇଛି ଏଇ 4 ବ୍ଲକରେ। RWSS ତରଫରୁ ପିଇବା ପାଣି ଦିଆଯାଉଛି, କିନ୍ତୁ ପୋଷ୍ଟ ରିଲିଫ କାମରେ ଆମର RWSSର 906 ଟ୍ୟୁବ୍ୱେଲ୍ ଏପର୍ଯ୍ୟନ୍ତ ରେଷ୍ଟୋର ହେଇଯାଇଛି, ଡିସ୍ଇନ୍ଫେକ୍ସନ୍ ହେଇଯାଇଛି। ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ତରଫରୁ ଯେତିକି ବି ଆମର ଡିସ୍କନେକ୍ସନ୍ସ ଥିଲା ସେଗୁଡ଼ା ସବୁଯାକ ଆଡ୍ରେସ୍ ହେଇଯାଇଛି, ଆଉ କୌଣସି କନ୍ଜ୍ୟୁମର ପଏଣ୍ଟ ଡିସ୍କନେକ୍ସନ୍ସ ନାହିଁ।
2: କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ପରିସରରେ ସ୍ୱତନ୍ତ୍ର ସମବାୟ ସମାରୋହ ଆୟୋଜିତ ହୋଇଯାଇଛି। କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ପକ୍ଷରୁ ଆୟୋଜିତ ସମାରୋହରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ ଡକ୍ଟର କମଳାକାନ୍ତ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ, ସ୍ୱାଧୀନତା ସଂଗ୍ରାମ ସହ କେନ୍ଦ୍ରାପଡ଼ା ଜିଲ୍ଲାର ରହିଛି ସ୍ୱତନ୍ତ୍ର ସମ୍ପର୍କ। ଜାତିର ଜନକ ମହାତ୍ମା ଗାନ୍ଧୀ 1934 ମଇ ମାସ 27 ଦିନ ହରିଜନ ପଦଯାତ୍ରାରେ ଆସି ସେ ସମୟର ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡ଼ା ସହରର 3 ପହଞ୍ଚି ଏକ ବିରାଟ ସ୍ୱାଧୀନତା ସଂଗ୍ରାମ ସଭା କରିଥିଲେ। ଏହାପରେ ମହାତ୍ମା ଗାନ୍ଧୀ ଗୋରାପୁର ନିକଟସ୍ଥ ଡାକବଙ୍ଗଳାରେ ରାତ୍ରିଯାପନ କରି ତାହା ପରଦିନ ବାରିମୂଳ ଗ୍ରାମ ପରେ ଇନ୍ଦୁପୁର ନିକଟସ୍ଥ ଧୁମାତ ଗ୍ରାମର ଭକ୍ତବିଳାସ ମଠରେ ସ୍ୱାଧୀନତା ସଂଗ୍ରାମ ସଭାରେ ଉଦ୍ବୋଧନ ଦେଇଥିଲେ। ତାହାରି ସ୍ମୃତିରେ 3 ଛକରେ ରହିଛି ଗାନ୍ଧୀ ସ୍ମୃତି ପୀଠ। ଭାରତରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ତୀବ୍ର ରୂପ ନେଇଥିଲା ସେ ସମୟରେ 1982 ଅଗଷ୍ଟ 9 ତତ୍କାଳୀନ ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଜୀଙ୍କ ସମେତ ସ୍ୱାଧୀନତା ସଂଗ୍ରାମ ପାଇଁ କାର୍ଯ୍ୟରତ ଥିବା ସମସ୍ତ ଆଗଧାଡ଼ିର ନେତାଙ୍କୁ ଗିରଫ କରିଥିଲା।
1: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଭାରତ ଏବଂ ହଂକଂ ମଧ୍ୟରେ ମହିଳା ଏସିଆକପ୍ T20 କ୍ରିକେଟ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।